0: ଏତେବେଳରେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନାରେ ମୁଁ ସଂସ୍କୃତି ପଟ୍ଟନାୟକ।
1: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
2: ହ୍ୟାଲୋ ମ୍ୟାମ୍, ନମସ୍କାର।
1: ନମସ୍କାର,
2: ମୁଁ ଆପଣଙ୍କ ସହ ଫାର୍ଷ୍ଟ ଟାଇମ୍ କଥା ହଉଛି, ମୁଁ ଆପଣଙ୍କ ନାଁ ଜାଣିପାରେ କି?
1: ଆପଣ ଭଉଣୀ କିଏ କହୁଛନ୍ତି ପହିଲା କହୁନ।
2: ଓକେ ଓକେ, ତାପରେ ଆପଣ ଆପଣଙ୍କ ନାଁ କହିବେ, ରାଇଟ୍? ଠିକ ଅଛି। ବଳିଆ ଭଏସ୍ ଆପଣଙ୍କର ବହୁତ ଭଲ, ପୁରା ମୋ ଭଳିଆ। ଠିକ ଅଛି ମ୍ୟାମ୍, ମୁଁ ଆପଣଙ୍କ ମୁଁ ମୋ ନାଁ କହୁଛି। ଆଗ ଶାୟରୀ କହିବି ନା ମୋ ନାଁ କହିବି?
1: ଆଗ ନାଁଟା କହୁ।
2: ଶୋର ଶୋର। ହ୍ୟାଲୋ ଏଭ୍ରିୱାନ୍, ହ୍ୟାଲୋ ମ୍ୟାମ୍, ହ୍ୟାଲୋ ବଲାଙ୍ଗୀର, ନମସ୍କାର। ଦିସ୍ ଇଜ୍ ମାମା ମିଶ୍ରା, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର। ମଞ୍ଜିଲ ତୁମ ପାଓ ରାସ୍ତା ହମ ବନାଏଗେ, ଖୁସ ତୁମ ରହୋ ଖୁସିଆ ହମ ଦିଲାଏଗେ, ଦୋସ୍ତ ବନକେ ରହୋ ବସ ଦୋସ୍ତ ବନକେ ରହୋ ଦୋସ୍ତୀ ହମ ନିଭାଏଗେ।
1: ବଢିଆ ଶାୟରୀ, ଆପଣଙ୍କୁ ବହୁତ ଭଲ ଲାଗେ ନାଇଁ?
2: ଶାୟରୀ କବିତା ମୁଁ ଲେଖେ, ଆଉ ମୁଁ ପ୍ୟାଣ୍ଡେମିକ ସିଚୁଏସନରେ ଗୀତ ଶିଖୁଥିଲି, ଏବେ ଗୀତ ଛାଡି ଯାଇଛି। ଆଉ ମୁଁ ପୁନେ ମହାରାଷ୍ଟ୍ରରେ ଭାଇ ଭାଉଜ ପାଖରେ ମଝିରେ ମଝିରେ ଯାଇକି ରୁହେ, କଲ୍ କରିଛି। ଏବେ ପୁଣି ଜୁନ୍ ମାସରେ ପଳେଇବି, ସେଥିପାଇଁ କଲ୍ କରିଛି, ଆସିଲେ ପୁଣି କଲ୍ କରିବି। ଆଣ୍ଡ ଆମ ଘର

0: ଦିଏ ଯେମିତିକି ହଁ ରଜରେ ଇନ୍ ଆଡଭାନ୍ସ ହାପି ରଜ ଟୁ ଏଭ୍ରିୱାନ୍
1: ଆଣ୍ଡ
0: ମୋର ବି ରଜର ଗୋଟେ ଖାସ ଦିନ ଅଛି ମୋର ସେଦିନ ବର୍ଥଡେ
1: ଆରେ ବା ଜନ୍ମଦିନର ଶୁଭେଚ୍ଛା ପୂର୍ବରୁ ହିଁ ଜଣେଇ ଦଉଛୁ
0: ଥ୍ୟାଙ୍କ ୟୁ ମୁଁ ଜାଣିଛି ସେଦିନ ଆଉ କଲ୍ ଲଗେଇ ହବନି ସେଥିପାଇଁ ମୁଁ ସବୁ ପେଣ୍ଡିଂ କାମ ଏବେ କରିଦଉଛି
1: ଠିକ ଠିକ ଠିକ ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି
0: ବାହାରେ ତାଙ୍କର ସଫ୍ଟୱେୟାର ଇଞ୍ଜିନିୟର ତାଙ୍କର ଦୁଇଟା ଝିଅ ଆମ ଘରେ ଆମେ ସୁଇଟ୍ ଆଣ୍ଡ ସର୍ଟ ଫ୍ୟାମିଲି ଡାଡି ମୁଁ ଆଉ ମମ୍ମି
1: ବହୁତ ବଢିଆ ନାଇଁ
0: ଆଉ ଆପଣ ଆମ ମେମ୍ବରରେ ଆଡ୍ ହେଇଗଲେ ଆମ ପରିବାରରେ
1: ନିହାତି ନିହାତି ଯାହା ବି ହଉ ବଢିଆ ଭଉଣୀଟେ ମତେ ମିଳିଲା ମୁଁ ଖୁସି
0: ଥ୍ୟାଙ୍କ ୟୁ ଆଉ ଗୋଟେ ସୋସାଇଟିକୁ ବାର୍ତ୍ତାରେ ବି ଏବେ ତ ସବୁ ଡେ ଆମେ ମନେଇଲେ ମଦର୍ସ ଡେ ଗଲା ତାପରେ ବ୍ରଦର୍ସ ଡେ ଗଲା ସବୁ ଡେ ପରେ ଡେ ଯାଉଛି ବାଇସାଇକେଲ ଡେ ଗଲା ଆଉ ତାପରେ ଏବେ ପରିବେଶ ଡେ ଗଲା କିଛି ଦିନ ଆଗରୁ ତ ଆମେ ଖାଲି ମୁଁ ଏତିକି ସୋସାଇଟିକୁ ବାର୍ତ୍ତା ଦେବି ଯେ ପରିବେଶ ଆମ ନିଜ ହାତରେ ଅଛି ଆମେ ଯଦି ନିଜେ ସଫା ରଖିବା ଆମେ ସେଇ ନିଜେ ପରିବେଶରେ ନିଶ୍ୱାସ ନଉଛେ ଆଣ୍ଡ ଆମ ଦୂଷିତ କରିବାନି ତାକି କାହିଁକି ପ୍ରକୃତି ଆମକୁ ବହୁତ କିଛି ଦେଲାଣି ଆମେ ପ୍ରକୃତିକୁ ଏବେ ଦବା ସମୟ କାହିଁକି ଆଗରୁ ମୌସମ ବଦଳୁଥିଲା ଏବେ ମୌସମ ବିଗିଡି ଯାଉଛି
1: ସେଥିପାଇଁ
0: ଆମ ଉପରେ ଏବେ ଡିପେଣ୍ଡ କରୁଛି ଆମେ ପରିବେଶ କେମିତି ସଫା କରିବା ଆମ ନେକ୍ସଟ ଜେନେରେସନକୁ ପରିବେଶର ମାନେ କେମିତି ବୁଝେଇବା ପରିବେଶ ମାନେ କଣ କାହିଁକି ସେଇ ଆମେ ଖାଲି ସଫା ରହିଲେ ହବନି ଅନ୍ୟମାନଙ୍କୁ ବି ଗଛ ଲଗେଇବାକୁ ପ୍ରେରଣା ଦବା ଗୋଟେ ଗଛ କାଟ ଦଶଟା ଗଛ ଲଗାଅ ତ ଉପହାର ସହିତ ଆମେ ଗିଫ୍ଟ ବର୍ଥଡେରେ ଏବେ ବାର୍ଥଡେ ହଉ କିଛି ପର୍ବପର୍ବାଣି ହଉ ଗଛ ହିଁ ଦବା ନବା କରିବା ଆମ ଘରୁ ଇନିସିଏଟିଭ ଆରମ୍ଭ କରିବା ତାହେଲେ ଯାଇକି ଗୋଟେ ଭଲ ସୁସ୍ଥ ଗଠନ ସମାଜରେ ଆମେ କାହିଁ ନା କାହିଁ କରିପାରିବା ଆଉ ଯଦି ଆମେ ପାଖାପାଖି ଯାଇଯିବା ତାହେଲେ ବାଇସାଇକେଲ ୟୁଜ୍ କରିବା ଯାହାଦ୍ୱାରା ଆମର ଯୋଉ ପ୍ରଦୂଷଣ ହଉଛି ଟିକେ କମିଯିବ
1: ଠିକ ପୁରା ଠିକ କଥା କହିଲେ ଆପଣ ବର୍ତ୍ତମାନ ଆମେ ଯିଏ ବି ଯୋଉ ପ୍ରୋଗ୍ରାମ ଆଟେଣ୍ଡ କରିବା ବୁକେ ନ ଦେଇକି ଆମେ ଗଛ ହିଁ ପ୍ରେଜେଣ୍ଟ କରିବା ଗଛ ପ୍ରେଜେଣ୍ଟ କରିବା ଆଉ କହିବା ଏଇ ଗଛର ଯତ୍ନ ନିଅନ୍ତୁ
0: ରାଇଟ କାହିଁକି ଯୋଉ ଗଛ ବାଟର ଛାଇ ଦିନେ ହେଇଥିଲା ଅମ୍ଳାନ ଦଉଥିଲା ସେଇ ଗଛ ଏବେ ସବୁ କାଟି ଦଉଛନ୍ତି ଆମ ସ୍ୱାର୍ଥ ପାଇଁ ଆମେ କାଟି ଦଉଛେ ତ ଆମେ ହିଁ ପ୍ରକୃତିର ଦାଉ କହିବାନି ଆଉ କିଏ କହିବ
1: ଆଣ୍ଡ
0: ଗୋଟେ ପୃଥିବୀ ନା ଯଦି ଘର ଖରାପ ହେଇଗଲେ ରିପ୍ୟାରିଂ କରିପାରିବା ସିଫ୍ଟ କରିପାରିବା ନୂଆ ଘର କରିପାରିବା ପୃଥିବୀ ଖରାପ ହେଲେ ଆମେ କୁଆଡେ ଯିବା ଏବେ ତ ଆମକୁ ପ୍ରକୃତି ସଚେତନ ବାର୍ତ୍ତା ଦଉଛି ନା ଆୱାଜ ଆମକୁ ସଙ୍କେତ ଦଉଛି ତ ଏବେ ଶୁଣିବାନି ଆଉ କେବେ ଶୁଣିବା
1: ବାସ ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ
0: ଆଜି ମ୍ୟାମ୍ ଆପଣ ତ ମୁଁ ଜାଣିଛି ମୋ ନୂଆ ଫ୍ୟାମିଲି ଆଡେ ମାନେ ମୋ ନା ବହୁତ ଭଲ ମ୍ୟାମ୍ ମୁଁ ପୁଣି ଆଜି ଜୁନ୍ ମାସ ନା ମୁଁ ପୁଣି ଆପଣଙ୍କ ସହିତ ଯଦି ବଢିଆ ମାନେ ସୁଯୋଗ ମିଳିବ ମୁଁ ଅଗଷ୍ଟ ଆଡକୁ ପୁଣି କଥା ହେବି
1: ଠିକ ଥ୍ୟାଙ୍କ ୟୁ
0: ମ୍ୟାମ୍ ଆଜି ମତେ ଶୁଣେଇବେ ମୋର ଗୋଟେ ନୂଆ ଭଉଣୀ ଆଡ ହେଇଛି ତାଙ୍କ ନାଁ ସଂସ୍କୃତି ମ୍ୟାଡମ୍ ତାଙ୍କୁ ଶୁଣେଇବେ ଆମ ସାଙ୍ଗ ମୋ ଫ୍ୟାମିଲି ମୋ ସାଙ୍ଗ ଗୋଟେ ଅଛି ଚିନ୍ନୁ ତାଙ୍କୁ ଶୁଣେଇବେ ଆଣ୍ଡ ପୁରା ଗୀତ ତ ବଜେଇବେ ମୁଁ ଜାଣିଛି ଏତେ ଦିନ ପରେ କଲ୍ କରିଛି ତାକି ରହିଲା ମୋ ସିଂହଦ୍ୱାର ଟାଇଟେଲ ଟ୍ରାକ୍ଟା ଓକେ ମ୍ୟାମ୍ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଆଉ ମତେ ହାପି ବର୍ଥଡେ ୱିଶ୍ କଲେ ଆପଣଙ୍କ ସହ କଥା ମୋର ମନେ ରହିବ ଆଉ ସମସ୍ତଙ୍କୁ ବାର୍ତ୍ତା ଦେଇଦେଲି ବହୁତ ସମୟ କଥା ହେଲି ମତେ ଲାଗିଲା ଗୋଟେ ନିଜ ପରିବାର ମୋ ପରିବାର ଗୋଟେ ଆଉ ବଲାଙ୍ଗୀର ପରିବାର ଗୋଟେ ଆଉ ନୂଆ ଭଉଣୀ ତ ଆଡ୍ ହେଇଛନ୍ତି ଆଉ ତ ମୁଁ ଶୁଣିବି ମୋ ଗୀତ କେମିତି ହେଇଛି ଆପଣଙ୍କୁ ଅଗଷ୍ଟ ମାସରେ ଜଣେଇବି କେମିତି ଆପଣ ମୋର ପ୍ଲେ କଲେ
1: ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଗୁଡ୍ ମର୍ଣ୍ଣିଂ ମ୍ୟାଡମ୍।
0: ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
1: ମୁଁ ଚିତ୍ରରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: କାଣା କରସନ୍ ଆପଣ?
1: ଆଜ୍ଞା, ମୁଇଁ ତ ହୋଟେଲ ଦେଇଛେ ନାନୀ।
0: ଗରମ କେନ୍ତା ହଉଛେ?
1: ଗରମ ତ ଜବର ହଉଛେ ନାନୀ। ସକାଳୁ ଖୋଲସୁ ନାନୀ, ସକାଳୁ 3ଟାରୁ ଆସୁ ଯେ ନାନୀ, ସକାଳ 6ଟାରେ ମାଲ ବାହାର କରୁଛୁ ଯେ ନାନୀ, 11-12 ବଜା ତକ ବିକୁ ନାନୀ।
0: ତାପରେ ପଳେଇ ଯାଉଛନ୍? ସନ୍ଧ୍ୟାରେ ଖୋଲୁଛନ୍ କି
1: ନାହିଁ? ହଁ, ସନ୍ଧ୍ୟାରେ ନାଇଁ ଖୋଲୁ ନା ନାନୀ,
0: ଗୋଟେ ବେଳ ଖୋଲୁଛନ୍।
1: ହଁ, ଗୋଟେ ବେଳ ଏକା ନାନୀ।
0: ବିକ୍ରି ଭଲ ହଉଛି?
1: ହଁ ନାନୀ।
0: ତ ସନ୍ଧ୍ୟା ସମୟରେ ଆପଣ ଦୋକାନଟା ବନ୍ଦ କରି ଦଉଛନ୍ ନାଇଁ?
1: ହଁ ନାନୀ, ସନ୍ଧ୍ୟାରେ ନାଇଁ ଖୋଲୁ ନା ନାନୀ।
0: ଆପଣଙ୍କର ହେନ୍ତା ହୋଟେଲ କେତେଟା ଅଛି?
1: ଆମର ଏଇ ହୋଟେଲ ତ ନାନୀ ଆମର ସାମ୍ନାରେ ଗୋଟେ ଅଛି, ଆଉ ଆମର ରାସ୍ତାରେ ବହୁତ ଅଛି ନାନୀ। ଆମର କଲେଜ ଛକରୁ ନାନୀ 7-8ଟା ଖଣ୍ଡେ ହବ ନାନୀ।
0: ତଥାପି ଆପଣଙ୍କର ବିକ୍ରି ଭଲ ଅଛି ଭାଇ?
1: ହଁ, ଠିକ ଚାଲିଛେ ନାନୀ।
0: ଆଉ ଆଗରୁ କେବେ ଫୋନ କରିଥିଲେ?
1: ହଁ, ଆଗରୁ କରିଥିଲୁ ନାନୀ।
0: କେତେ ଦିନ ବ୍ୟବଧାନରେ ଆପଣଙ୍କର କଲ୍ ଲାଗିଲା?
1: ଏଇଟା ମାସେ ହେଲା ନାନୀ।
0: ଆର ମାସ ନାଇଁ କରି ଆପଣ?
1: ହଁ ନାନୀ।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ?
1: ଆଜି ଶୁଣେ ଦେବେ ହାତ କର ଦି ଆପନେ
0: କେନ୍ ଗୀତ?
1: ଜୁ ପ୍ୟାର ନା କରିଓ କରିଓ ଦିଲ ଟୁଟ ଜାତା ହେ।
0: ଶୁଣୁନ ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ? ଆଜ୍ଞା,
1: ବରଗଡ଼ ଜିଲ୍ଲା ପଦମପୁର ବ୍ଲକ ଲୁହାରପାଲିନୁ ସୁଶାନ୍ତ ମୁଣ୍ଡି କହୁଥିଲି।
0: କାଣ କରସନ୍ ଆପଣ?
1: ଆମର ଚାଷବାସ କାମ କରୁଛୁ। ଆଜ୍ଞା,
0: କାଣ ଚାଷ କରୁଛନ୍ ଏବେ?
1: ଏବେ ତ ଘର ମାସ କିଛି ପ୍ୟାନ ରହିଲା, କିଛି ସୁବିଧା ନାଇଁ ବୋଲେ ଚାଷବାସ ହେଲାନି। ପରେ
0: ପନିପରିବା ବି ନାଇଁ କରବାର? ନାଇଁ
1: ନାଇଁ, ପ୍ୟାନର ଟିକେ ସୁବିଧା ନାଇଁ। ଆଜ୍ଞା, ଆମର ଏରିଆ
0: କେନାଲ ଫେନାଲ ନାଇଁ ଯାଇ?
1: କେନାଲ

0: ଇନ ଡ୍ୟାମ୍ ଗୁଟେ ଅଛେ ସାମଲହର ଡ୍ୟାମ୍ ଯେ ସେଟା ଆମର ହେନ ସେ ଜିନ୍ ନାଳ କେନାଲ ଯେ ସେଟା ହେନ ଆମର କ୍ଷେତ କୁଦା ନି ନବିନି ପାଖେ ଆମର ସେଟା ପେନ୍ ନି ଖାଇବା ତାମାନେ
1: ଆଚ୍ଛା ଆଚ୍ଛା ଧାନ ଚାଷ କରସନ୍ ବାକି ସମୟ ମାନେ ଘରେ ଥିସନ୍
0: ଆଜ୍ଞା ପନିପରିବା ଚାଷ କରୁଛୁ ଯେନ୍ ଶୀତ କଲା ସରିଲା ପରେ
1: ହେଟା ତ କହୁଛେ ପନିପରିବା ଚାଷ କରୁଛନ୍ କି ନାଇଁ ବୋଲି
0: ହଁ କରୁଛୁ ଟିକେ ଟିକେ ଏନ୍ତା ଖାଇବାର ଫେର ବେଶୀ ତ ନାଇଁ
1: ହଁ ଖାଇବାର ଭରକ କରୁଛନ୍
0: ଆଜ୍ଞା
1: କାଣା କାଣା କରୁଛନ୍ ପନିପରିବା
0: ଖାଇବା ବେଳେ ଡାଲି ବେଗନ ଚାଷରେ ଟିକେ ମିର୍ଚା ମୁର୍ଚି ଟିକେ ଯୋଗା ବି ଚାଲିଛି ଏନ୍ତା
1: ଆଚ୍ଛା ଜୈବିକ ସାର ପ୍ରୟୋଗ କରୁଛନ୍
0: ହଁ ଦିଆ ହଉଛି ସବୁ ଏହା ଖତ ଖୁତା ଦିଆ ହଉଛି ଯେନେ
1: ରାସାୟନିକ ସାର ବେଶୀ ପ୍ରୟୋଗ କରୁଛନ୍ କି ଜୈବିକ ସାର କରୁଛନ୍
0: ନାଇଁ ଜୈବିକ ବେଶୀ ରହୁଛି ରାସାୟନିକ କି କମ୍ କରୁଛି
1: ଠିକ କରିଛନ୍ ନହେଲେ ତ ମାଟିର ଉର୍ବରତା କମି ଯିବା ନିହାତି
0: ଆଜ୍ଞା ନିହାତି ଆମେ ଭଲ ଜିନିଷ ଟିକେ ହେଲା ଭଲ ସୁସ୍ଥ ବି ରହି ପାରମା ଆଜ୍ଞା ସେଥିର୍ ଲାଗି ବି ସେଥିର୍ ଲାଗି ବି ବେଶୀ ସାର ସାର ନେଇ ଦେବାର କଥା
1: ଠିକ
0: ଯେତେ କମ ହେବା ସେତେ ସାର ଦେବାର କଥା ବଲାଙ୍ଗୀର ହାଲଚାଲ କାଣା ଆଜ୍ଞା କେନ୍ତା ଖରା କରୁଛି ଆପଣଙ୍କର ଏରିଆ ନ
1: ବହୁତ ଗରମ ହଉଛି ଆମେ ତ ନିଜେ
0: ଗାନ୍ଧୀ ବିଟା 42-43 ଡିଗ୍ରୀ ଇଆଡ଼େ ପଳେଇଛି ଟେମ୍ପରେଚର
1: ଆଗରୁ କେବେ ଫୋନ କରିଥିଲେ କି ନାଇଁ
0: ହଁ ବହୁତ ଥର ଫୋନ କରିଛି ଏରା ଯେନ୍ ଆପଣ ନିୟମ କାରଣ ବନେଇଛନ୍ ଯେନ୍ ଗୋଟେ ମାସ ପରେ ଗୋଟେ ଶ୍ରୋତା ଯେନ୍ ମାଙ୍କର ଫୋନ ଲାଗୁଛି ଯେନ୍ କହୁଛନ୍ କି
1: ଆଚ୍ଛା
0: ସେ ନିର୍ଦ୍ଦେଶ ପାଳନ କରିକି ଆଉ ଗୋଟେ ମାସ ପରେ ଆଜି ଫୋନ କରିଛି ଆଉ ଗଲା ମାସ 1 ତାରିଖରେ ଫୋନ ଲଗେଇଦେଲେ ମୁଇଁ
1: ଆଚ୍ଛା ଆଜି କେନ୍ କଥା ଚିତ୍ର ଗୀତ ଶୁଣିବେ କହୁ
0: ଆଜି ଯେନ୍ ହମକୁ ତୁମସେ ପ୍ୟାର ହେ ରଖ ଦେ ଟାଇଟଲ ସଙ୍ଗ ଦେଇ ଦେବେ
1: ଶୁଣୁନ ଆପଣଙ୍କ ପସନ୍ଦର ଗୀତ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ ନାନୀ, ନମସ୍କାର।
0: ନମସ୍କାର, କିଏ କହୁଥିଲେ ଆପଣ?
1: ମୁଁ ସୁବଲ କୁମାର ସାର କହୁଥିଲି, ଗ୍ରାମପୁର ଫୋନ୍ କି ଭାଇ, ବିଜେପୁର ଜିଲ୍ଲା ବର୍ଗରୁ। ନାନୀ
0: କାଣା କରସନ୍ ଆପଣ?
1: ମୁଁ ତ ଚାଷ କାମ କରୁଛି ନାନୀ, ଚାଷ କାମ କରୁଛି, ତା ସାଙ୍ଗେ ରେଡିଓ ଶୁଣିବାଟା ମୋର କାମ ଆଜ୍ଞା।
0: ବହୁତ ଭଲ ଅଭ୍ୟାସ ରଖିଛନ୍, ରେଡିଓ ଶୁଣି ଶୁଣି ବେଶୀ କାମ କରି ହେସି ନାଇଁ।
1: ସେ ସସ୍ମିତା ନାନୀ ସାଙ୍ଗେ କଥା ଲାଗିଛି ନା ଆଗରୁ, ଆପଣଙ୍କ ସାଙ୍ଗେ ଆଜି ଫାର୍ଷ୍ଟ ଟାଇମ୍ ଏଟା ଫାର୍ଷ୍ଟ କଲ୍ ଆପଣଙ୍କ ସାଙ୍ଗେ କଥା ଲାଗିକି, ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନାନୀ।
0: ଆପଣଙ୍କୁ ବି ଭାଇ କହୁନ୍, ଆମର କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ତା ଲାଗୁଛେ କାର୍ଯ୍ୟକ୍ରମ ସବୁ?
1: କାର୍ଯ୍ୟକ୍ରମ ମାନେ ତ ଆକାଶବାଣୀ ବଲାଙ୍ଗୀର ସବୁ ଭଲ ଲାଗୁଛେ ନାନୀ। ଖାଲି ଜାଗାରେ ଗୁଟେ ମତାମତ ଦେମି ଯେ,
0: ହଁ,
1: ଆଗରୁ ଚିଠି ପତ୍ର କାର୍ଯ୍ୟକ୍ରମ ମାନେ ଥିଲା, କିଷାନ ବାଣୀରେ ଥିଲା, ଆମର ଚିଠି ପତ୍ର ସବୁଦିନ କାର୍ଯ୍ୟକ୍ରମ ନେଇଥିଲା, ସେ କାର୍ଯ୍ୟକ୍ରମ ମାନେ ସେ ତାର ପୁନଃ ପ୍ରସାରଣ କରୁନ୍, କାର୍ଯ୍ୟକ୍ରମ ରଖୁନ୍, ଭଲ ଲାଗ୍ବା, ଶ୍ରୋତା ମାନେ ବି ସବୁ ଉପକୃତ ହେଇପାରିବେ, ସେ ଜିନିଷଟା ଟିକେ ଅଧୁରା ରହିଛେ ନାନୀ।
0: ଆପଣଙ୍କ ମତାମତ ମନେ ରହିଲା ଭାଇ, ଆମେ ସମୟ ସୁବିଧା ଦେଖି ନିହାତି ପ୍ରଚାର କରିବୁ। ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁ?
1: ଆଜି ଦେଇଦେବେ ନାନୀ ମୋହରା କଥା ଚିତ୍ରର, ନା କାଜିରେ କି ଧାର, ନା ମୋତି ହୋଗି ହାର, ପଙ୍କଜୁଦା ସାଧନା ସରଗମ କହିଥିବା ସେ ଗୀତଟା ଶୁଣେଇଦେବେ।
0: ଠିକ ଅଛି।
1: ଆଉ ନାନୀ ଆଜି ଗୀତରେ ଯେହେତୁ ଆପଣଙ୍କ ସାଙ୍ଗେ ପହିଲା କଥା ଲାଗିଛି, ଆପଣଙ୍କୁ ସ୍ପେଶିଆଲ ଡେଡିକେଟ ଆଉ ବୋଲାଙ୍ଗି ଯେତିକି ଶ୍ରୋତା ନେ ଶୁଣୁଛନ୍ ସମସ୍ତଙ୍କୁ ଗୀତଟା ଡେଡିକେଟ ନାନୀ।
0: ଆମେ ପହଞ୍ଚଉଛୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ରେଡିଓ ସେଟ୍ରେ।

0: ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆପଣଙ୍କ ଫୋନ୍ ଲାଗିଛି।
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ବା ବହୁତ ଦୂରରୁ ଫୋନ୍ କରୁଛନ୍ତି ଆପଣ।
1: ଆଜ୍ଞା,
0: କ'ଣ କରନ୍ତି ଆପଣ?
1: ମୁଁ ଆଜ୍ଞା ଆଇସ୍କ୍ରିମ୍ ବିକ୍ରି କରେ।
0: ଆଚ୍ଛା, ଆଉ ରେଡିଓଟା ଶୁଣୁଥାନ୍ତି ନା ମୋବାଇଲରୁ ଶୁଣନ୍ତି?
1: ମୋବାଇଲ ଆପ୍ରେ ଶୁଣନ୍ତି ଆଜ୍ଞା।
0: ତାହେଲେ ତ ବଢ଼ିଆ, ମାନେ ବିକି ବିକିକି ଶୁଣିଲେ ବି ମନଟା ବି ଖୁସି ଥିବ ନାଇଁ?
1: ଆଜ୍ଞା।
0: କେତେବେଳରୁ କେତେବେଳ ପର୍ଯ୍ୟନ୍ତ ବିକନ୍ତି କୁହନ୍ତୁ?
1: ମୁଁ ସକାଳ 7ରୁ ସନ୍ଧ୍ୟା 7 ଯାଏଁ ଆଇସ୍କ୍ରିମ୍ ବିକ୍ରି କରେ।
0: ଖରାରେ ବି ବିକୁଛନ୍ତି?
1: ଆଜ୍ଞା।
0: ଖାଇବା ପାଇଁ ଘରକୁ ଆସନ୍ତି ନା ନାହିଁ?
1: ମୁଁ ତ ହୋଟେଲରେ ଖାଉଛି, ମୋର ମିସେସ୍ ନାହାନ୍ତି, ମରିଯାଇଛନ୍ତି ଖାଲାସି ମେଡ଼ିକାଲରେ।
0: ଆଚ୍ଛା ଆଚ୍ଛା।
1: ଆଉ ମୋର ଦୁଇ ପୁଅ, ମୁଁ ମଧ୍ୟ ଆମେ ସିକିଲ୍ ସେଲ୍ସ ଅଛି, କ୍ରିଟିକାଲ୍ ରୋଗ ପୀଡ଼ିତ, ତେଣୁ ମୋ ପାଇଁ ହେଉଛି ସଙ୍ଗୀତ ଗୋଟେ ପେନ୍ କିଲର।
0: ଯେତେ ଗୀତ ଶୁଣିବା ମନ ପ୍ରଫୁଲ୍ଲିତ ରହିବ, ଗୀତଟା ବହୁତ ଭଲ ମେଡ଼ିସିନ। ଆଗରୁ କେବେ ଫୋନ୍ କରିଥିଲେ?
1: ଆଗରୁ ମୁଁ ସସ୍ମିତା ନେତାଙ୍କ ପାଖରେ ଅନେକ ଥର କଥା ହେଇଛି।
0: ଆପଣଙ୍କ ପସନ୍ଦର ଗୀତ ଶୁଣିଥିବେ ନିଶ୍ଚିତ।
1: ଆଜ୍ଞା ଆଜ୍ଞା।
0: ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ?
1: ମତେ ଶୁଣିବେ ସମାଧି ଫିଲ୍ମରେ ଗୀତ ହେଲା ଜବ ତକ ରହେ ତନ୍ମେ ଜିଆ ୱାଦା ରହା ଓ ସାଥିଆ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ନାନି, ଜୁହାର।
0: ଜୁହାର, କିଏ କହୁଥିଲେ?
1: ସନ୍ ଝାଗରପାଳିରୁ ସୁବାସ ବରିଆ କହୁଥିଲି।
0: କାଣା କରସନ୍ ଭାଇ ଆପଣ? ଘରେ ଆଉ କିଏ କିଏ ଅଛନ୍?
1: ଘରେ ବାପା ଅଛନ୍, ଭାଇ, ନାନି।
0: ଆଚ୍ଛା, ଗରମ କେନ୍ତା ହଉଛେ?
1: ଗରମ ଟିକେ ଦିନ ଚାଲିବା ଟିକେ କମିଛି। ନାନି,
0: ବର୍ଷା ହଉଛେ କି ଆପଣଙ୍କର ଆଡ଼େ? ଟିକେ ଟିକେ
1: ବର୍ଷା ବୋଲେ ଏନ୍ତା ହଉଛେ ନ,
0: ମେଘୁଆ ପାକ କରିକି ରଖିଛେ। ଆଗରୁ କେବେ ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିଲେ? ସବୁଥର କଲ୍ ସ୍ଥାନ ପାଉଛେ ନାଇ? ଆଜି ଲାଗିଗଲା? ଆଜି ମହାପ୍ରଭୁ କେ ବନେ କରି ଡାକିଛନ୍ ତାହେଲେ? ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ୍।
1: କେନ୍
0: ଗୀତ ଶୁଣୁନ୍ ଆପଣଙ୍କ ପସନ୍ଦର ଗୀତ?

କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଆମର ଶ୍ରୋତାବନ୍ଧୁମାନଙ୍କ ପାଇଁ ଗୋଟିଏ ସୂଚନା। ଯେଉଁମାନଙ୍କର ଫୋନ୍ କଲ୍ ଆଜିର କାର୍ଯ୍ୟକ୍ରମରେ ସାମିଲ ହେଲା, ସେମାନେ ଗୋଟିଏ ମାସ ପର୍ଯ୍ୟନ୍ତ ଆମକୁ କଲ୍ ନକରି ଅନ୍ୟ ନୂଆ ଶ୍ରୋତାବନ୍ଧୁମାନଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ। ଆଜି ତ ସମୟ ହେଲାଣି ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି। ନମସ୍କାର।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଆଶା ଜ୍ୟୋତି ତ୍ରିପାଠୀ, ଆଉ ମୋ ସହିତ ଅଛନ୍ତି ଆରତୀ ପ୍ରିୟଦର୍ଶିନୀ। ଆରତୀ,
1: ହଁ ଆଶା,
0: ଟିକେ ଘଣ୍ଟା ଆଡ଼େ ଅନେଇଲ।
1: ହଁ, କ'ଣ ହେଲା କି?
0: ଆରେ, ସମୟ ପରା ଦିନ 12ଟା।

0: ଠିକ କଥା କହୁଛ, ମାନେ ମୁଣ୍ଡ ଉପରେ ଖରା।
1: ମୁଣ୍ଡ ଉପରେ ଖରା, ଆଉ ଆମର ଗୃହଲକ୍ଷ୍ମୀ ଶୁଣିବାର ସମୟ ବି ହେଇଗଲା ଯେ। ଭଉଣୀମାନେ ନିଶ୍ଚିତ ଭାବରେ।

0: ଗୀତଟିଏ ତ ଶୁଣିଲା ଆରତୀ, ଖୁବ୍ ଭଲ ଲାଗିଲା ନା?
1: ତେବେ ଆମର କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା,
0: ଆଗକୁ ବଢ଼େଇବା। ତୁମେ କାର୍ଯ୍ୟକ୍ରମ ଆରମ୍ଭରୁ ମୁଣ୍ଡ ଉପରେ ଖରା ଏ କଥାଟା କହିଲ ନା?
1: ହଁ,
0: ଠିକ୍ କଥାଟିଏ କହିଛ। ଏଇ ଖରାକୁ ନେଇ ଆଜି ଆମର କାର୍ଯ୍ୟକ୍ରମରେ ଆମେ ଅନେକ ଗୁଡ଼ିଏ କଥା ଆଲୋଚନା କରିବା। ଆଉ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଲା ଅଂଶୁଘାତର କାରଣ ଆଉ ନିରାକରଣ, ଯାହାକି ଗ୍ରୀଷ୍ମ ଦିନେ ଏହି ପ୍ରଚଣ୍ଡ ଖରା ଯୋଗୁଁ ହିଁ ହୋଇଥାଏ। ତେବେ ଆରତୀ,
1: ହଁ ଆଶା,
0: ଏଇ ବିଷୟରେ ଆହୁରି ଅନେକ ଗୁଡ଼ିଏ କଥା କହିବା ପାଇଁ ନା ଆଜି ଆମ ସହିତ ଜଣେ ଡାକ୍ତର ମଧ୍ୟ ଅଛନ୍ତି।
1: ଠିକ୍ କଥା କହିଲ, ତେବେ ଡାକ୍ତରଙ୍କ ଠାରୁ ଶୁଣିନେବା।
0: ପୁରାପୁରି ଠିକ୍, କାହିଁକି ନା ଭଉଣୀମାନେ ଡାକ୍ତରଙ୍କ କଥା ସହଜରେ ଆଉ ନିର୍ଭୀକ ଭାବରେ ଗ୍ରହଣ କରିପାରିବେ।
1: ହଁ ହଁ,
0: ତାହେଲେ ଡାକ୍ତର ଆଜ୍ଞାଙ୍କୁ ଆମର କାର୍ଯ୍ୟକ୍ରମରେ ସ୍ୱାଗତ କରିବା।
1: ଠିକ୍ ଅଛି।
0: ତେବେ ଭଉଣୀମାନେ, ଆଜିର ଆମର କାର୍ଯ୍ୟକ୍ରମରେ ଡାକ୍ତର ସୀମାତ୍ରୀ ଭୂଷଣ ନାୟକ, ଯିଏକି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ କାର୍ଯ୍ୟରତ, ଆମର କାର୍ଯ୍ୟକ୍ରମରେ ଆସି ଭାଗ ନେଇଛନ୍ତି। ତାହେଲେ ଡାକ୍ତର ଆଜ୍ଞାଙ୍କ ଠାରୁ ଆସନ୍ତୁ ନା, ଅଂଶୁଘାତର କାରଣ ଆଉ ନିରାକରଣ ବିଷୟରେ ଅନେକ ଗୁଡ଼ିଏ କଥା ହେବା।

0: ନମସ୍କାର ସାର୍।
1: ନମସ୍କାର ମ୍ୟାଡ଼ାମ।
0: ଆପଣଙ୍କୁ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡ଼ାମ।
0: ସାର୍, ଆଜିର ବିଷୟବସ୍ତୁ ହେଉଛି ଅଂଶୁଘାତ ଉପରେ। ତ ସାର୍, ପ୍ରଥମେ କୁହନ୍ତୁ ଯେ ଅଂଶୁଘାତଟା ଆମର କ'ଣ ପାଇଁ ହୋଇଥାଏ?
1: ଅଂଶୁଘାତ ବା ସନ୍ଷ୍ଟ୍ରୋକ୍, ତାର କାରଣ ହେଉଛି ଆମର ଯେଉଁ ଜ୍ୱରର ଯେଉଁ ସେଣ୍ଟର ଅଛି ତାକୁ ହାଇପୋଥାଲାମସ୍ କହନ୍ତି। ଯେତେବେଳେ ଆମେ ଅଧିକା ସନ୍ରେ ଏକ୍ସପୋଜ୍ ହେଇଯାଉ,

0: ସେତେବେଳେ ସେଇ ଯେଉଁ ଜ୍ୱରର ସେଣ୍ଟର ହାଇପୋଥାଲାମସ୍ ଆଉ କାମ କରେନି, ଯାହାଫଳରେ ଆମର ଶରୀର ଯେଉଁ ଟେମ୍ପରେଚର୍ଟା ଗ୍ରାଜୁଆଲି ବଢ଼ି ବଢ଼ି ବଢ଼ି ବଢ଼ି ଚାଲେ, 104 degrees 105 degrees ଏମିତି ଟେମ୍ପରେଚର୍ ହେଇଯାଏ। ଯେତେବେଳେ ଅଧିକା ବଢ଼ି ବଢ଼ି ଚାଲେ ଆଉ ସିଏ ସବୁ ଆମର ହାର୍ଟ ଇଏ ସମସ୍ତଙ୍କୁ ବନ୍ଦ କରେ, ତେଣୁ ଏଇଟା ଗୋଟେ ଫାଟାଲ ସିଚୁଏସନ୍, ଫାଟାଲ ମାନେ ମରଣାତ୍ମକ। ତେଣୁ ଅଂଶୁଘାତକୁ ଆମେ ଗୋଟେ ଫାଟାଲ ସିଚୁଏସନ୍ ବୋଲି ଧରିବା, ଯେଉଁଥିରେ ମଣିଷର ମୃତ୍ୟୁର ଚାନ୍ସେସ୍ ବହୁତ ବେଶୀ ଥାଏ।
1: ତ ସାର୍, ଏଇ ଅଂଶୁଘାତ ପାଇଁ କ'ଣ ସବୁ ଘରୋଇ ନିରାକରଣ ସବୁ ରହିଛି?
0: ପ୍ରଥମତଃ ମ୍ୟାଡ଼ାମ, ନିରାକରଣ ମାନେ ଆମେ ପ୍ରଚୁର ରୌଦ୍ରତାପ ଯେତେବେଳେ ସନ୍ ମ୍ୟାକ୍ସିମମ୍ ଥିବ ସେତେବେଳେ ବାହାରକୁ ବାହାରିବା କଥା ନୁହଁ, ଏଇଟା ହେଉଛି ଫାର୍ଷ୍ଟ। ସେକେଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆମର ରିହାଇଡ୍ରେସନ୍ ବା ଜଳୀୟକରଣ ଶରୀରରେ ପୁରା ଭଲ ଭାବରେ ହେବା ଦରକାର। ଆମେ ସଫିସିଏଣ୍ଟ ପାଣି ପିଉଥିବା, ଦରକାର ପଡ଼ିଲେ ORS ପିଉଥିବା, ଯେତେ ପ୍ରକାର ପାଣି ଅଛି, ଚାହେ ସେ ଆଖୁ ରସ ହଉ, ପଇଡ଼ ପାଣି ହଉ, ଯାହା ପାଣି ଅଛି, ଆମ ବଡ଼ିକୁ ପାଣି ସଫିସିଏଣ୍ଟ ଯିବା ଦରକାର। ଆଉ ତୃତୀୟ ହେଉଛି ଯେତେବେଳେ ହିଟ୍ ବହୁତ ବେଶୀ ଥିବ ବାହାରେ, ଆମେ ଯେଉଁ ହାର୍ଡ଼ କାମ ଏକ୍ସରସାଇଜ୍ ସେଇଟାକୁ ଆମେ କରିବା କଥା ନୁହଁ। ଏଇ ତିନିଟା ଯଦି ଆମେ ମାନିବୁ ତାହେଲେ ଆମକୁ ସନ୍ଷ୍ଟ୍ରୋକ୍ ହେବାର ଚାନ୍ସେସ୍ ବହୁତ କମ୍ ଥାଏ।
1: ମାନେ ସାର୍, ଆମର ଦିନର କେତେ ସମୟ ପରେ ଆମେ ଘରୁ ବାହାରିବା କଥା ନୁହେଁ?
0: ଆମର ଯେଉଁ ମୁଖ୍ୟ ଟାଇମ୍ 12 to 3, ଯେଉଁଥିରେ ସନ୍ ହାଇଏଷ୍ଟ ଆମାଉଣ୍ଟ ଅଫ୍ ଟେମ୍ପରେଚର୍ ଥାଏ, ସେଇ ସମୟରେ ଆକ୍ଚୁଆଲି ଆମେ ବାହାରକୁ ବାହାରିବା କଥା ନୁହେଁ, ସେଇ ସମୟରେ ଘରେ ରହିବାଟା ସବୁଠୁ ସେଫ୍।
1: ତ ସାର୍, ଅଂଶୁଘାତ ହେଲା ପରେ ଆମେ କ'ଣ ସବୁ ପଦକ୍ଷେପ ନେବା ଉଚିତ?
0: ଯଦି ଆମେ ଜାଣିଲେ ମ୍ୟାଡ଼ାମ ଯେ ଅଂଶୁଘାତ ହେଇଛି ବୋଲି, ତାହେଲେ ଆମର ପ୍ରଥମ କର୍ମ ହେବ ତାକୁ ଗୋଟେ ଛାଇ ଜାଗାକୁ ଆଣିବା, ଯେଉଁଠି ପବନ ଠିକ୍ ଲାଗୁଥିବ। ତାଙ୍କୁ ଯଦି ପାଣି ପିଇବା, ପାଣି ଯଦି ସେଠି ଅଛି, ପାଣି ରିହାଇଡ୍ରେସନ୍ ହେବ, ତାଙ୍କୁ ପାଣି ଦରକାର, ପାଣି ପିଇପାରିବା, ନହେଲେ ସବୁଠୁ ସେଫ୍ ହେବ ପାଖରେ ଯେଉଁ ହସ୍ପିଟାଲ ଅଛି ସେଠି ଯାଇକି ଆଡ଼ମିଟ୍ କରିବା ଦରକାର।
1: ତ ସାର୍, ଆମର ଏଇ ହସ୍ପିଟାଲ ହଉ କି ଡାକ୍ତରଖାନା, ସେଥିରେ କ'ଣ ସବୁ ଅଂଶୁଘାତ ରୋଗୀମାନଙ୍କ ପାଇଁ ବ୍ୟବସ୍ଥା ରହିଛି?
0: ପ୍ରାୟ ଯେଉଁ ହସ୍ପିଟାଲରେ ବେଡ଼ ଅଛି, ହସ୍ପିଟାଲ ବେଡ଼, ସେଥିରେ ଅଂଶୁଘାତ ପାଇଁ କିଛି ବେଡ଼ ପୁରା ଷ୍ଟକ୍ ହେଇକି ରହିଛି।
1: ଆଜ୍ଞା,
0: ତେଣୁ ଅଂଶୁଘାତ ପେସେଣ୍ଟ ପାଇଁ ସବୁଠାରେ ଆପଣ ପାଇଲେ ଆଭେଲେବଲ୍ ଥିବ ବେଡ଼, ଆପଣ ଯାଇକି ଆରାମସେ ଆଡ଼ମିଟ୍ କରିକି ଟ୍ରିଟମେଣ୍ଟ କରିପାରିବେ। ଅଂଶୁଘାତ ହେଇଛି ବୋଲି ଆପଣ ଜାଣିଲେ ଯଦି, ଆମର ଫାର୍ଷ୍ଟ ଡ୍ୟୁଟି ହେଉଛି ଆମେ ପେସେଣ୍ଟକୁ ନେଇକି ଆଡ଼ମିଟ୍ କରିବା। ଆଡ଼ମିଟ୍ କଲା ପରେ ଡାକ୍ତର ପରାମର୍ଶରେ ଯେଉଁ ଚିକିତ୍ସା କରିବା କଥା ସେଠି ଡାକ୍ତର କରିବେ।
1: ଆଜ୍ଞା,
0: ତେଣୁ ତାଙ୍କୁ ହସ୍ପିଟାଲ ଆଡ଼ମିଟ୍ କରିବାଟା ହେଉଛି ନିହାତି ଜରୁରୀ।
1: ତ ସାର୍, ଏଇ ଅଂଶୁଘାତର ଲକ୍ଷଣ ଗୁଡ଼ିକ କ'ଣ କ'ଣ?
0: ଅଂଶୁଘାତର ଲକ୍ଷଣ ଯେମିତି ହଠାତ୍ ଟେମ୍ପରେଚର୍ ବହୁତ ବଢ଼ିଯିବ, ତାଙ୍କର ଧୀରେ ଧୀରେ ପାଲ୍ପିଟେସନ୍ ବହୁତ ହେବ, ତାଙ୍କର ଛାତି ଧଡ଼ଧଡ଼ ହେବ, ନିଶ୍ୱାସ ନେବାରେ ଅସୁବିଧା ହେଉଥିବ, ବହୁତ ସମୟରେ ପଡ଼ିଯିବେ, ସିଏ ତାଙ୍କର ସେନ୍ସ ରହିବନି, ଏପଟେ ହାତ ମାରିଲାକୁ ଟେମ୍ପରେଚର୍ ପାଣି କମିଯାଇଥିବ, ପାଟି ଶୁଖିଯାଉଥିବ, ବଡ଼ିରୁ ୱାଟର୍ କମିକିରି, ତେଣୁ ଇଏ ଯେହେତୁ ହାଇପୋଥାଲାମସ୍ ଦରକାର ପଡ଼ିଲେ ତାଙ୍କୁ କନଭଲ୍ସନ୍ ବା ଫିଟ୍ସ ବି ମାରିବ।
1: ଆଚ୍ଛା,
0: ତେଣୁ ଏ ସବୁଗୁଡ଼ା ଯେତେବେଳେ ଆପଣ ଦେଖିଲେ ଯେ ନାଇଁ ଏଇ ସିମ୍ପଟମ୍ସ ଅଛି, ଏପଟେ ଟେମ୍ପରେଚର୍ ବହୁତ ବେଶୀ ଅଛି, ଖରାରେ କାମ କରୁଥିଲେ ହଠାତ୍ ପଡ଼ିଗଲେ, ତେଣୁ ଆପଣ ଆଖି ବୁଝିକିରି ଅଂଶୁଘାତ ହଉ କି ନ ହଉ ତାଙ୍କୁ ନେଇକିରି ହସ୍ପିଟାଲରେ ଆଡ଼ମିଟ୍ କରିବା ଦରକାର।
1: ତେବେ ସାର୍, ଜଣେ ରୋଗୀ ଯଦି ଘରେ ଅଂଶୁଘାତ ହେଲା, ତ ସାର୍ ଆମେ ଘରୋଇ ଚିକିତ୍ସା କ'ଣ କରିବା?
0: ଘରୋଇ ଚିକିତ୍ସାରେ ଆଗେ ରିହାଇଡ୍ରେସନ୍ କରିବେ, ORS ଥିବ, ORS ଦେବେ, ORS ଦେଇକିରି ତାଙ୍କୁ ପବନ ଦେବେ, ଯେମିତି ସେ ଛାଇରେ ମାନେ ଘର ଭିତରେ ରହିଲେ ପବନ ଯେମିତି ପଡ଼ିବ, ଥଣ୍ଡା ପବନ ତାଙ୍କୁ ଦରକାର, ପବନ ଦେଲା ମାନେ କମ୍ ସେ କମ୍ ସେ ଟିକେ ସେଫ୍ ହେଇଯିବେ।
1: ଆଜ୍ଞା,
0: ଯେଉଁ ୱାଟର୍ ଯେତେବେଳେ କଣ୍ଟେଣ୍ଟଟା ଟିକେ ହେବ, କମ୍ ସେ କମ୍ ଟିକେ ଠିକ୍ ହେଇଯିବେ, ତାପରେ ଆପଣ ଡାକ୍ତରଖାନାର ପରାମର୍ଶ ନେବେ। କି ଆମ ପାଖରେ ବହୁତ ଜିନିଷ ଅଛି, ଯେମିତିକି ଯଦି ପାଖରେ ଓଦା କପଡ଼ା ଅଛି, ଓଦା କପଡ଼ା ତାଙ୍କୁ ଢକେଇ ଦେବେ, ତାଙ୍କ ମୁଣ୍ଡରେ ସ୍ୱେଟିଂ ଯେଉଁ ହେଉଥିବ ସେଥିରେ ଓଦା କପଡ଼ା ଦେବେ, ଯଦି ଘରେ ତୋରାଣି ଅଛି, ମୁଁ କହି ଯେମିତି କହିଲି ଯେତେ ୱାଟର୍ ଜିନିଷ, ପଇଡ଼ ପାଣି ହଉ, ଆଖୁ ରସ ହଉ, ଘରେ ORS କିଛି ନହେଲେ ଲେମ୍ବୁ ଲୁଣ ପାଣି ଗୋଳେଇକିରି ତାଙ୍କୁ ପିଇବାକୁ ଦେବେ।
1: ତ ଗ୍ରୀଷ୍ମ ଋତୁରେ ଆମର ଦିନଚର୍ଯ୍ୟା ସାର୍ କିପରି ରହିବା ଦରକାର, ଯେମିତିକି ଆମେ ଅଂଶୁଘାତର ଶିକାର ହେବା ନାହିଁ?
0: ଆମେ ଆଗରୁ ଥିଲା ଯେଉଁ ବେଣାଚେରରେ ଘରେ ରଖୁଥିଲେ, ବେଣାଚେର ଘରକୁ ବହୁତ ଥଣ୍ଡା କରିକି ରଖେ, ଆପଣ ୟୁଜ୍ କରିପାରିବେ। ଆଜିକାଲି ତ AC ହେଲାଣି, ତେଣୁ ଟେମ୍ପରେଚର୍ ସରାଉଣ୍ଡିଂ ଟେମ୍ପରେଚର୍ଟା ଆହୁରି ବଢ଼ିଯାଉଛି, ଆଉ ଘରେ ବିଭିନ୍ନ ପ୍ରକାର ପାଣି, ଘରେ ଯେଉଁ ଖାଦ୍ୟ ହେଉଛି, ଖାଦ୍ୟରେ ପାଣିର ବ୍ୟବସ୍ଥା ଯେମିତି ଠିକ୍ ଥିବ, ଆମେ ଚାଲିଛେ

0: ପଖାଳ ହଉ, ତୋରାଣି ହଉ, ଦହି ପାଣି ହଉ, ଯେମିତି ଖାଦ୍ୟରେ ପାଣିର ଅବସ୍ଥା, ଲୁଣ ଟିକେ କମ୍ ରଖିବେ, ଖାଦ୍ୟରେ ଲୁଣଟା କମ୍ ରଖିବେ, ବାକି ଯେତେ ରିହାଇଡ୍ରେଟେଡ୍ କରିବେ ବା ଜଳୀୟକରଣ କରିବେ ଖାଦ୍ୟରେ ସେତେ ଭଲ, ଖାଲି ପେଟରେ ରହିବେନି, ଖାଲି ପେଟରେ ରହିବେନି ଗରମରେ, ସେଥିରେ ବି ଷ୍ଟ୍ରୋକ୍ ହେବାର ଚାନ୍ସେସ୍ ଥାଏ।
1: ତ ସାର୍, ଦୁର୍ଭାଗ୍ୟବଶତଃ ଆମେ ରାସ୍ତାରେ ଆସୁଥିବା ସମୟରେ ଗୋଟିଏ ବୁଢ଼ା ଲୋକଟେ ହଉ କି ୟଙ୍ଗ ପିଲା ବି ହଉ, ଆମେ ଦେଖିବା ଯେ ସିଏ କୌଣସି କାରଣରୁ ଖରାରେ ଚାଲିକି ଆସୁଛି, ବାଟରେ ପଡ଼ିଗଲା, ତ ସେଥିପାଇଁ ଆମେ ଇମିଡ଼ିଏଟ୍ ତାର କ'ଣ ବ୍ୟବସ୍ଥା କରିବା?
0: ପ୍ରଥମେ ତ ସେ କ'ଣ ପାଇଁ ପଡ଼ିଗଲା ଆଟଲିଷ୍ଟ ଦେଖିବା ଦରକାର। ଯଦି ବି ଖରାଦିନେ ପଡ଼ିଗଲା, ଆମେ ଏଜ୍ୟୁମ୍ କରିବା ଯେ ଲେଟ୍ ଇଟ୍ ବି ସନ୍ଷ୍ଟ୍ରୋକ୍, ସନ୍ଷ୍ଟ୍ରୋକ୍ ହେଇପାରିବାର ଚାନ୍ସେସ୍ ଅଛି। ତେଣୁ ମୁଁ ଯେମିତି କହିଲି ତାଙ୍କୁ ରିହାଇଡ୍ରେସନ୍, ଟିକେ ଓଦା କନା ତାଙ୍କ ମୁଣ୍ଡରେ ଘୋଡ଼େଇବା, ଏ କାମ ତ ଆମେ କରିପାରିବା ରାସ୍ତାରେ ନା, ଏକ କରିକି ତାଙ୍କୁ ଟିକେ ଛାଇକୁ ଆଣିପାରିବା। ଆଣିକି ଆମେ ଫାଷ୍ଟ ଏଠି ମେନ୍କାଇଣ୍ଡର ଇମ୍ପୋର୍ଟାନ୍ସ ବହୁତ ବେଶୀ, ଆମେ ନିଜ ତରଫରୁ ସାହାଯ୍ୟ କରିବା ଏବଂ ତାଙ୍କୁ କେମିତି କ'ଣ ହସ୍ପିଟାଲକୁ ନେଇକି ଆସିବା ସେତିକି ଯଦି ଆମେ କରିପାରିବା ତାହେଲେ ବହୁତ ବଢ଼ିଆ।
1: ପାଣି ବି ତାକୁ ସାର୍ ପିଆଇ ପାରିବା କି?
0: ସେଇଠି ଦେଖିବେ ଯଦି ସେ ଅନକନସିୟସ୍ ଥିବେ, ପାଣି ପିଇବାଟା ଇମ୍ପୋର୍ଟାଣ୍ଟ, ସେ କେଉଁଥିପାଇଁ କେଉଁଠି ଯଦି ମାଡ଼ ହେଇଯାଇଥିବ ସାଙ୍ଗେ ସାଙ୍ଗେ ତ ପାଣି ପିଇବାଟା ଠିକ୍ ହୁଏନି। ଆପଣ ଆଗେ ଦେଖି ସାରିଲା ପରେ ଦେଖିବେ, ମନେକର ଯେଉଁ ସେ ହାଇପୋଗ୍ଲାଇସେମିକ କମାରେ ହେଇଯାଇଛି, ତାଙ୍କ ସୁଗାର କମିଯାଇଛି, ସୁଗାର କମିକି ପଡ଼ିଯାଇଛି, ତେଣୁ ବହୁତ ଗୁଡ଼ା କାରଣ ଥାଏ। କିନ୍ତୁ ଆମେ ଯଦି ଅଂଶୁଘାତକୁ ଏଜ୍ୟୁମ୍ କରୁଛୁ ତାହେଲେ ତାଙ୍କୁ ଆଣିକି ଆଗେ ଗୋଟେ ଛାଇରେ ରଖିବେ, ଛାଇରେ ଓଦା କନା ଇଏରେ ଟିକେ ପାଣି ଛାଟିବେ, ପାଣି ପିଇବାକୁ ଦେବାଟା ତାପରେ ଯେତେବେଳେ ଟିକେ କନସିୟସ୍ ହେବେ, କନସିୟସ୍ ନହେଲେ ସାଙ୍ଗେ ସାଙ୍ଗେ ପାଣି ଦେବାଟା ଠିକ୍ ହୁଏନି।
1: ତ ସାର୍, ପରିଶେଷରେ ଆପଣ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଅଂଶୁଘାତ ଉପରେ କ'ଣ କହିବେ, କ'ଣ ଉପଦେଶ ଦେବେ?
0: ମୁଁ ଏତିକି ଶ୍ରୋତା ଭାଇ ଭଉଣୀମାନଙ୍କୁ କହିବି ଯେ ପ୍ରଚୁର ରୌଦ୍ରତାପ ଯେତେବେଳେ ସନ୍ ହିଟ୍ ସବୁଠୁ ବେଶୀରେ ଥିବେ, ଯଦି ନିତ୍ୟାନ୍ତ ଦରକାର ନ ପଡ଼ୁଛି ଘର ବାହାରକୁ ବାହାରନ୍ତୁନି, ଆଉ ଯଦି ବି ବାହାରୁଛନ୍ତି ଆପଣ ତାହେଲେ କିଛି ସେଫ୍ ମେଜର୍ ହାତରେ ନେଇଥାନ୍ତୁ, ଯେମିତି ପାଣି ହାତରେ ଥିବ, ଗୋଟେ ଗାମୁଛା ଥିବ ଯେଉଁଟା ଆପଣ ଘୋଡ଼େଇ ପାରିବେ, ଆପଣଙ୍କ ହାତରେ ଛତାଟେ ରହିବ ଯେମିତି ସନ୍ଲାଇଟ୍ ଡାଇରେକ୍ଟ ଏକ୍ସପୋଜ୍ ନ ହେବେ, ଏସବୁ ଜିନିଷ ହାତରେ ରଖିବେ, ଗୋଟେ ଚଷମା ଥିବ ଯେଉଁଟାକୁ ଆପଣ ୟୁଜ୍ କରିବେ, ଏମାନେ ହେଉଛନ୍ତି ଆପଣମାନଙ୍କର ଆସେସୋରୀ। ଆଉ ଚେଷ୍ଟା କରିବେ ଯଦି କାମ ଅଛି ଛାଇରେ କାମ କରିବେ, ଆଉ ପ୍ରଚୁର ପାଣି ପିଇବେ, ବାସ୍ ସେତିକି ମୋର ଅନୁରୋଧ ରହିବ, ଯାହାଫଳରେ ଆମର ସନ୍ଷ୍ଟ୍ରୋକ୍ ଭଳିଆ ଅବସ୍ଥା ଆମକୁ ନ ହେବ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସି ଏତେ ସୁନ୍ଦର ଭାବରେ ବୁଝେଇ କହିଥିବାରୁ ଅଂଶୁଘାତ ଉପରେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର। ଆଉ ମୋର ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ମୋ ତରଫରୁ ନମସ୍କାର, ଧନ୍ୟବାଦ।
1: ଭଉଣୀମାନେ, ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ଡାକ୍ତର ସୀମା ତ୍ରିଭୂଷଣ ନାୟକଙ୍କ ସହିତ ଅନେକ ଗୁଡ଼ିଏ କଥାବାର୍ତ୍ତା, ଯାହାକି ଅଂଶୁଘାତର କାରଣ ଆଉ ନିରାକରଣ ଉପରେ ଆଧାରିତ ଥିଲା। ନିହାତି ଭାବରେ କାର୍ଯ୍ୟକ୍ରମ ଶୁଣୁଥିବା ଆମର ଭଉଣୀମାନେ ଏହା ଜାଣି ଉପକୃତ ହୋଇଥିବେ ବୋଲି ଆମର ଆଶା। ତେବେ ଏବେ ଆମ ହାତରେ ଅଳ୍ପ କିଛି ସମୟ ଅଛି, ଆସନ୍ତୁ ନା ଭଉଣୀମାନେ ଆଉ ଗୋଟିଏ ଗୀତ ଶୁଣିବା।

0: ଗୀତ ଶୁଣିଲା ଆମର କାର୍ଯ୍ୟକ୍ରମକୁ ଏବେ ଆଗେଇ ନେବା।
1: ତେବେ ଆରତୀ।
2: ହଁ ଆଶା।
0: ଖରା ବିଷୟରେ କଥା ହେଉଛେ, ଅଂଶୁଘାତ ବିଷୟରେ ମଧ୍ୟ ଡାକ୍ତର ଆଜ୍ଞା ଅନେକ ଗୁଡ଼ିଏ କଥା ଆମର ଭଉଣୀମାନଙ୍କୁ କହିଲେ। ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ଚାରିଆଡ଼ ଖିନ୍ଭିନ୍, ନା କ'ଣ?
1: ପୁରା ଠିକ୍ କଥା କହିଲ ତ।
0: ଗଛପତ୍ର ସବୁ ଶୁଖିଲା ଶୁଖିଲା, ଗାଈ ଗୋରୁ ପଶୁପକ୍ଷୀ ସମସ୍ତେ ପାଣି ପାଇଁ ହାହାକାର। ଏସବୁ ସମୟରେ ନିଜକୁ ସତର୍କ ରଖିବା ନିହାତି ଜରୁରୀ। ଋତୁ ତ ଗୋଟିଏ ପରେ ଗୋଟିଏ ପୃଥିବୀ ପୃଷ୍ଠରେ ଅବତରଣ କରିବ, ତାକୁ ବା କିଏ ଏଡ଼ାଇ ପାରିବ?
1: ଠିକ୍ କଥା କହିଲ।
0: ତଥାପି ମଧ୍ୟ ଆରତୀ, ଆମକୁ ଏହି ଋତୁ ସହିତ ଖାପ ଖୁଆଇ ଚଳିବାକୁ ହେବ। ଆଉ ବିଭିନ୍ନ ଋତୁରେ ଆମକୁ ନିଜକୁ ନିଜେ ସତର୍କ ରଖିବାକୁ ହେବ। ଯେହେତୁ ଆଜିର କାର୍ଯ୍ୟକ୍ରମରେ ଆମେ ଅଂଶୁଘାତ ବିଷୟରେ କଥାବାର୍ତ୍ତା ହେଇଛେ, ନିହାତି ଭାବେ ଗ୍ରୀଷ୍ମ ଦିନେ କିପରି ରହିବା, କ'ଣ ଖାଇବା, କ'ଣ ସବୁ ସତର୍କତା ଅବଲମ୍ବନ କରିବା କିଛିଟା କଥା ଭଉଣୀମାନଙ୍କୁ କହିଦେବା।
1: ହଁ ଭଉଣୀମାନେ, ସୂର୍ଯ୍ୟଙ୍କ ଠାରୁ ବିଚ୍ଛୁରିତ ରଶ୍ମିରାଜି ଭୂପୃଷ୍ଠକୁ ଆଲୋକିତ ଓ ତାପଯୁକ୍ତ କରିଥାଏ। ଆଉ ତାଙ୍କର ଆଲୋକ ଓ ଉତ୍ତାପ ନଥିଲେ ବିଶ୍ୱ ଜଗତର ସତ୍ତା ରହିନଥାନ୍ତା। ତାଙ୍କରି ଆଲୋକରେ ବିଶ୍ୱ ଆଲୋକିତ, ଆଉ ତାଙ୍କରି ଉତ୍ତାପରେ ସମଗ୍ର ବିଶ୍ୱ ମଧ୍ୟ ଉତ୍ତାପିତ। ମାତ୍ର ସୂର୍ଯ୍ୟଙ୍କର ରଶ୍ମି ଯେତେବେଳେ ଅଧିକ ଉତ୍ତପ୍ତ ହୁଏ, ତାହା ଆମ ଜନସମାଜ ପାଇଁ ଦୁଃଖର କାରଣ ହୋଇଥାଏ, ନା କ'ଣ କହୁଛ? ଆଉ ଏପରି ପ୍ରଚଣ୍ଡ ତେଜରେ ଜୀବନ ବଞ୍ଚିବା ସମ୍ଭବ ହୋଇପାରେ ନାହିଁ। ଆଉ ସୂର୍ଯ୍ୟଙ୍କର ଅଗ୍ନି ବର୍ଷା ହେଲେ ଅନେକଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। ତେଣୁ ଆମମାନଙ୍କୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଯେମିତିକି ପାଖରେ ଥିବ ପାଣି ବୋତଲ, କାନ୍ଧରେ ଥିବ ଓଦା ଗାମୁଛା, ଆଖିରେ ଥିବ କଳା ଚଷମା, ହାତରେ ଥିବ ଛତା, ଆଉ ପାଦରେ ଥିବ ଜୋତା, ନା କ'ଣ କହୁଛ ଆଶା?
0: ପୁରା ଠିକ୍ କଥାଟିଏ କହିଲ, ଭଉଣୀମାନଙ୍କର ମନକୁ ନିଶ୍ଚିତ ଭାବରେ ଛୁଇଁଥିବ। ଆଉ ଗୋଟିଏ କଥା ଭଉଣୀମାନେ, ଯେହେତୁ ଗ୍ରୀଷ୍ମ ପ୍ରଭାବ ବଢ଼ିବାରେ ଲାଗିଛି, ଆପଣମାନେ ନିଜକୁ ନିଜେ ଟିକେ ସତର୍କରେ ରଖନ୍ତୁ। ଯେତେ ପାରୁଛନ୍ତି ପାନୀୟ ଜିନିଷ, ଆମର ତ ଡାକ୍ତର ଆଜ୍ଞା ଟିକିଏ ଆଗରୁ ଆପଣମାନଙ୍କୁ କହିଲେ, ସେସବୁ ଜିନିଷ ଖାଦ୍ୟରେ ବ୍ୟବହାର କରିବା ନିହାତି ଜରୁରୀ ବୋଲି ଭାବନ୍ତୁ, ଆଉ ଖାଦ୍ୟରେ ସାମିଲ କରନ୍ତୁ। ଛୋଟ ଛୁଆମାନେ ଯଦି ଘରେ ଅଛନ୍ତି, ସେମାନଙ୍କୁ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ। ଆପଣ ନିଜେ ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି, ତାହେଲେ ନିଶ୍ଚିତ ଭାବେ ହାତରେ ଗୋଟିଏ ପାଣି ବୋତଲ, ଛତା, ଆଉ ଚଷମା ଆଉ ଜୋତାର ବ୍ୟବହାର କରନ୍ତୁ। ଅତି ଯଦି ଦରକାର ନ ପଡ଼େ, ତାହେଲେ ତ ଘରୁ ବାହାରିବା ଉଚିତ ହିଁ ନୁହେଁ, ନା କ'ଣ ଆରତୀ?
1: ନିହାତି ଭାବେ।

0: ଆସନ୍ତୁ ଘରକରଣା ଉପରେ କିଛି କଥା ଜାଣିବା।
1: ତେବେ ଭଉଣୀମାନେ, କଞ୍ଚା ହଳଦୀକୁ ବାଟି ଖାଲି ପେଟରେ 2 ଚାମଚ ପ୍ରତ୍ୟେକ ଦିନ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କୃମି ସମସ୍ୟା ଆଉ ଥଣ୍ଡା ଜ୍ୱରରୁ ମଧ୍ୟ ମୁକ୍ତି ମିଳିଥାଏ।
0: ପଖାଳ ଭାତକୁ ନଷ୍ଟ ନକରି ଭଲ ଭାବେ ଚିପୁଡ଼ି ଟମାଟୋ, ଧନିଆ ପତ୍ର, ଭୃଷଙ୍ଗ ପତ୍ର, ପିଆଜ ପକାଇ ତେଲରେ ଭାଜି ଭଲ ଭାବେ ଛୁଙ୍କ ଦେଇ ଫ୍ରାଏ କରିଦେଲେ ନା ଦେଖିବେ ବହୁତ ବଢ଼ିଆ ଲାଗିବ, ଆଉ ଖାଇବାକୁ ମଧ୍ୟ ଏହା ସ୍ୱାଦିଷ୍ଟ। ଆଉ ବେଶୀ କରି ଗ୍ରୀଷ୍ମ ଦିନ ପାଇଁ, ନା କ'ଣ କହୁଛନ୍ତି ଭଉଣୀମାନେ? ଆଜିଠୁ ପ୍ରସ୍ତୁତ ହୋଇଯାଆନ୍ତୁ।
1: ଆହୁରି ମଧ୍ୟ ଭଉଣୀମାନେ, ନଡ଼ିଆକୁ ଫାଳ କରି କରିବା ପୂର୍ବରୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ। ଠିକ୍ ଭାବେ ଫାଳ ହେବା ସହ ନଡ଼ିଆକୁ କରିବା ସମୟରେ ଗୁଣ୍ଡ ଆଉ ଝଡ଼ିବ ନାହିଁ।
0: କଞ୍ଚା ପଣସ କାଟିବା ସମୟରେ ସାଧାରଣତଃ ଅଠା ବହୁତ ମାତ୍ରାରେ ବାହାରିଥାଏ, ପନିକି ଆଉ 2 ପାପୁଲିରେ ମଧ୍ୟ ଆମର ଲାଗିଯାଇଥାଏ। ତେଣୁ ପନିକି ଆଉ ହାତରେ ଆପଣମାନେ 2 ଚାମଚ ସୋରିଷ ତେଲକୁ ଭଲ ଭାବେ ଲଗାଇ କଞ୍ଚା ପଣସ କାଟିଲେ ଅଠା ଆଦୌ ଲାଗିବ ନାହିଁ, ଆଉ ସହଜରେ ପଣସ ଚୋପା କାଟି ହେଉଯିବ।
1: ଆହୁରି ମଧ୍ୟ ଭଉଣୀମାନେ, ସାଲାଡ଼ ପ୍ରସ୍ତୁତ କରିବା ସମୟରେ ଅଳ୍ପ ଗୋଲମରିଚ ଗୁଣ୍ଡ ଆଉ କଳା ଲୁଣ ପକାଇ ଦିଅନ୍ତୁ। ଏହା ଦେହକୁ ପୋଷଣ ତତ୍ତ୍ୱ ଦେବା ସହିତ ସାଲାଡ଼ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ।

ତେବେ ଭଉଣୀମାନେ ମୋଟାମୋଟି ଭାବେ ଆଜିର କାର୍ଯ୍ୟକ୍ରମରେ ଅନେକ ଗୁଡ଼ିଏ ବିଷୟବସ୍ତୁ ଉପରେ ଆଲୋଚନା କଲେ। ପ୍ରଥମେ ତ ଡାକ୍ତର ଆଜ୍ଞାଙ୍କ ସହିତ ଆଲୋଚନା କଲେ ଅଂଶୁଘାତର କାରଣ ଓ ନିରାକରଣ ବିଷୟରେ। ପରେ ପରେ ଜାଣିଲେ ଗ୍ରୀଷ୍ମ ଋତୁରେ କିଭଳି ଭାବରେ ସତର୍କ ରହିବା। ଆହୁରି ମଧ୍ୟ ଭଉଣୀମାନେ ଘର କରଣାର କେତେ ଗୁଡ଼ିଏ କଥା ମଧ୍ୟ ଜାଣିପାରିଲେ। ଆଶା କରୁଛୁ ମୋଟାମୋଟି ଭାବେ ଆଜିର କାର୍ଯ୍ୟକ୍ରମ ଆମର ଭଉଣୀମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ।

0: ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କ ଠାରୁ ବିଦାୟ ନେଉଛୁ। ମୁଁ ଆଶା ଜ୍ୟୋତି ତ୍ରିପାଠୀ,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ।
0: ନମସ୍କାର।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ। ଆକାଶବାଣୀ ବଲାଙ୍ଗୀର।
1: ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡ଼ିଟି ହେଲା SDAIR ବଲାଙ୍ଗୀର@gmail.com।

ଆକାଶବାଣୀ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋର

0: ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି ନବବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ଼ାବା दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ମସିହାରେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ମସିହାରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591ଟି କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23ଟି ଭାଷା ଏବଂ 146ଟି ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100ଟି ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର ନବବର୍ଷ ପୂରଣ

0: ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
1: ବହୁତ ଖୁସି କା ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏଁ ହେ। ପୁରା ଦେଶ ଆକାଶବାଣୀ କା ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟିଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551ଟି ସହର ଏବଂ ବିଦେଶର 41ଟି ସହରରେ ଅପରାହ୍ନ 2ରୁ 5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ହୋଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଏହା କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ରୁ 4:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ରୁ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବ

ଲୋକମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି ନବେ ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ମସିହାରେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ମସିହାରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 500,000 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76,00,000 ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ

ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ବା ଏକାନ୍ତ ଆବଶ୍ୟକ। ଅଧୁନା ବିଭିନ୍ନ କମ୍ପାନୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବାର ପ୍ରସାର ପାଇଁ ଖବରକାଗଜ, ଟେଲିଭିଜନ, ରେଡ଼ିଓ, ଇଣ୍ଟରନେଟ୍ ଇତ୍ୟାଦିକୁ ବ୍ୟବହାର କରି ଖାଉଟିମାନଙ୍କୁ ପ୍ରଭାବିତ କରିଥାନ୍ତି। ତେଣୁ ଜଣେ ଉପଭୋକ୍ତା ବଜାରରୁ କୌଣସି ଦ୍ରବ୍ୟ ବା ସେବା କ୍ରୟ କଲାବେଳେ ତତ୍ ସମ୍ବନ୍ଧିତ ବିଶେଷ ଜ୍ଞାନ ରଖିବା ଆବଶ୍ୟକ, ନହେଲେ ନିଜର ଅଜ୍ଞତା ଯୋଗୁଁ ବିକ୍ରେତାମାନଙ୍କ ଦ୍ୱାରା ବହୁ ସମୟରେ ଠକିଯିବାର ସମ୍ଭାବନା ରହିଛି।
1: ଏହିସବୁ ଶୋଷଣର ପ୍ରକାର ଭେଦ କରାଯାଇଛି। ଉଚ୍ଚ ଦର ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରିବା ଦ୍ୱାରା ଖାଉଟି ଶୋଷିତ ହୋଇଥାଏ। କମ୍ ଓଜନ ଓ ପରିମାପକ ବହୁତ ସମୟରେ ଦେଖାଯାଏ ଯେ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକର ଓଜନ ଠିକ୍ ନଥାଏ। ଅସାଧୁ ବ୍ୟବସାୟୀମାନେ ନକଲି ବଟକରା ବା ଓଜନର ପରିମାପକ ବ୍ୟବହାର କରି କମ୍ ଓଜନର ଜିନିଷ ଖାଉଟିମାନଙ୍କୁ ପ୍ରଦାନ କରି ଶୋଷଣ କରିଥାନ୍ତି। ଖାଉଟିମାନେ ନିଜର ଅଜ୍ଞାତ ବଶତଃ ବହୁ ସମୟରେ ବଜାରରୁ ନିମ୍ନମାନର ଜିନିଷ କ୍ରୟ କରି ଅସୁବିଧାରେ ପଡ଼ିଥାନ୍ତି। ସେମାନେ ଏଥିପାଇଁ ଜିନିଷର ପୁରା ମୂଲ୍ୟ ପ୍ରଦାନ କରି ମଧ୍ୟ ଏଥିରୁ କୌଣସି ଆଉ ମାପ ପାଇନଥାନ୍ତି, ଏଥିରୁ କୌଣସି ଲାଭ ପାଇନଥାନ୍ତି। ନକଲି ଦ୍ରବ୍ୟ ଅନେକ ସମୟରେ ଆମେମାନେ ବଜାରରୁ ଦ୍ରବ୍ୟ କ୍ରୟ କଲାବେଳେ ଅଜ୍ଞାତ ବଶତଃ ନକଲି ସାମଗ୍ରୀ ପାଇଥାଉଁ। ସାଧାରଣତଃ ଏହି ନକଲି ବା ଦୋହରା ସାମଗ୍ରୀ ଗୁଡ଼ିକର ମାନ ନିମ୍ନ ଧରଣର, ତେଣୁ ଏହାକୁ କ୍ରୟ କରିବା ଦ୍ୱାରା ଖାଉଟି ଉପକୃତ ନହୋଇ ଶୋଷିତ ହୋଇଥାଏ।

0: ଯେତେବେଳେ ବଜାରରେ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ଯୋଗାଣ ଚାହିଦା ମୁତାବକ ହୋଇପାରେ ନାହିଁ ସେତେବେଳେ ଖାଉଟି ଶୋଷିତ ହୋଇଥାନ୍ତି। ଏହାର ସୁଯୋଗ ନେଇ ଉତ୍ପାଦନକାରୀ ଓ ବିକ୍ରେତାମାନେ ମିଳିମିଶି ବିଭିନ୍ନ ଜିନିଷକୁ ବେଆଇନ ଭାବେ ମହଜୁଦ କରି ରଖି ବଜାରରେ ଉକ୍ତ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରନ୍ତି ଓ ଖାଉଟିକୁ ଉଚ୍ଚ ଦରରେ ଉକ୍ତ ଜିନିଷ କିଣିବାକୁ ବାଧ୍ୟ କରି ଶୋଷଣ କରନ୍ତି। ଖାଉଟିମାନଙ୍କର ସୁରକ୍ଷା ପାଇଁ ପ୍ରାଚୀନ କାଳରୁ ବିଭିନ୍ନ ବ୍ୟବସ୍ଥାମାନ ଗ୍ରହଣ କରାଯାଇଥିଲା। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଏ ବିଷୟରେ ସମ୍ୟକ ଧାରଣା ମିଳେ। ଆଧୁନିକ ଯୁଗରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଖାଉଟିମାନଙ୍କ ସୁରକ୍ଷା ପାଇଁ ଇଂଲଣ୍ଡରେ ପ୍ରଥମ ଖାଉଟି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପରେ 1962 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଖାଉଟିମାନଙ୍କର ଅଧିକାର ସମ୍ବନ୍ଧରେ ଏକ ଇସ୍ତାହାର ପ୍ରକାଶ ପାଇଥିଲା। ରାଲଫ୍ ନାଦର ହେଉଛନ୍ତି ଖାଉଟି ମଞ୍ଚ ଓ ଆନ୍ଦୋଳନର ଜନ୍ମଦାତା ଏବଂ ପ୍ରତିବର୍ଷ ମାର୍ଚ୍ଚ 15 ତାରିଖକୁ ବିଶ୍ୱ ଖାଉଟି ଅଧିକାର ଦିବସ ରୂପେ ପାଳନ କରାଯାଉଛି।
1: ଶ୍ରୋତାବନ୍ଧୁ, ପୂର୍ବରୁ ଖାଉଟିମାନେ କିଭଳି ଭାବେ ବଜାରରୁ ଦ୍ରବ୍ୟ ଓ ସେବା କ୍ରୟ କଲାବେଳେ ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀମାନଙ୍କର ଶୋଷଣର ଶିକାର ହୋଇଥାନ୍ତି ତାହା ଆମେ ଆଲୋଚନା କରିବା। ଏହି ଶୋଷଣରୁ ମୁକ୍ତ ହେବା ପାଇଁ ଖାଉଟିମାନେ ସେମାନଙ୍କର ବିଭିନ୍ନ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ ରହିବା ଆବଶ୍ୟକ। ଭାରତୀୟ ଆଇନ ବ୍ୟବସ୍ଥାରେ ଖାଉଟିମାନଙ୍କର ଅଧିକାର ସମ୍ବନ୍ଧରେ ବିସ୍ତୃତ ବିବରଣୀ ରହିଛି। ସେଗୁଡ଼ିକ ମଧ୍ୟରେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ସେବାର ଗୁଣ, ବିଶୁଦ୍ଧତା, ସାମର୍ଥ୍ୟ ଓ ଦର ଇତ୍ୟାଦିର ସଠିକ୍ ତଥ୍ୟ, ନିଜର ଇଚ୍ଛା ଅନୁଯାୟୀ ବଜାରରୁ ଦ୍ରବ୍ୟ ଓ ସେବା କ୍ରୟ, ଖାଉଟି ଅଭିଯୋଗଗୁଡ଼ିକର ଶୁଣାଣି ଓ ସଠିକ୍ ଏବଂ ସମୟୋପଯୋଗୀ

ବିଚାର ଇତ୍ୟାଦି ଅନ୍ତର୍ଭୁକ୍ତ। ଏହିସବୁ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଖାଉଟିମାନେ ସଦା ତତ୍ପର ହେବା ଦରକାର। ଏହି ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ହେଲେ ଖାଉଟିମାନେ ସେମାନଙ୍କର ବିଭିନ୍ନ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ନିହାତି ଜରୁରୀ। କୌଣସି ଦ୍ରବ୍ୟ ବା ସେବା କ୍ରୟ କରିବା ସମୟରେ ଦେୟର ପ୍ରାପ୍ତି ରସିଦ ମାଗିବା ଆବଶ୍ୟକ। ସର୍ବୋପରି ବ୍ୟବସାୟୀମାନଙ୍କର ଶୋଷଣ ବିରୁଦ୍ଧରେ ଖାଉଟି ମଞ୍ଚ ବା ଖାଉଟି ସଂଗଠନ ବା କଞ୍ଜ୍ୟୁମର ଫୋରମ ଜରିଆରେ ସେମାନଙ୍କର ଦାବି ଉପସ୍ଥାପନ କରିବା ଦରକାର।

0: ପ୍ରଦାନ କରିଛନ୍ତି, ଯଥା ଖାଉଟି ସୁରକ୍ଷା ଆଇନର ପ୍ରଣୟନ, ଆଇନର ପ୍ରୟୋଗ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ କାରିଗରୀ ନିୟମର ଅନୁସରଣ। ଖାଉଟି ସୁରକ୍ଷା ପାଇଁ ସରକାର ପାର୍ଲିଆମେଣ୍ଟରେ ବିଭିନ୍ନ ଆଇନ ପ୍ରଣୟନ କରିବା ସଙ୍ଗେ ସଙ୍ଗେ ଅନେକ ଥର ଉକ୍ତ ଆଇନର ସରଳୀକରଣ ପାଇଁ ପରିବର୍ତ୍ତନ ଆଣିଛନ୍ତି। ସାଧାରଣ ବଣ୍ଟନ ପ୍ରଣାଳୀ ମାଧ୍ୟମରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ବଣ୍ଟନ ବ୍ୟବସ୍ଥା କରାଯାଇଛି। ଶିଳ୍ପ ବିକାଶ କ୍ଷେତ୍ରରେ କାରିଗରୀ ନିୟମାନୁଯାୟୀ ବିଭିନ୍ନ ପ୍ରଯୁକ୍ତ ଦ୍ରବ୍ୟ ଉପରେ ଗୁଣମାନର ମୋହର ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଖାଉଟି ସୁରକ୍ଷା ନିମନ୍ତେ ସରକାର ଏକ ତ୍ରିସ୍ତରୀୟ ସଂସ୍ଥା ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ଥାପନ କରିଛନ୍ତି। ତାହାର ନାମ ଖାଉଟି ବିବାଦୀୟ ପ୍ରତିବିଧାନ ସଂସ୍ଥା ବା କନଜ୍ୟୁମର ଡିସ୍ପ୍ୟୁଟ୍ ରିଡ୍ରେସାଲ୍ ଏଜେନ୍ସି। ଏହି ସଂସ୍ଥାଗୁଡ଼ିକ ଖାଉଟିମାନଙ୍କର ବିଭିନ୍ନ ଅଭିଯୋଗ ଉପରେ ସେମାନଙ୍କର ଶୁଣାଣି 3 ମାସ ମଧ୍ୟରେ ଦେବାର ବ୍ୟବସ୍ଥା ଅଛି। ଏହି ଆଇନ ବଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଉଟି କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ବିଭାଗମାନ ସ୍ଥାପନ କରାଯାଇ ଖାଉଟିମାନଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
1: ଶ୍ରୋତା ବନ୍ଧୁ, ଏହି ଆଇନ ଅନୁଯାୟୀ ଆମ ଦେଶରେ 3 ସ୍ତରୀୟ ଖାଉଟି ଆନ୍ଦୋଳନମାନ ସ୍ଥାପନ କରାଯାଇଛି। ଜାତୀୟ ସ୍ତରରେ ଏହାକୁ ଜାତୀୟ ଖାଉଟି କମିଶନ କୁହାଯାଏ। ଏହାର କାର୍ଯ୍ୟାଳୟ ଦିଲ୍ଲୀଠାରେ ଅବସ୍ଥିତ। ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ରାଜ୍ୟ ଖାଉଟି କମିଶନ କୁହାଯାଏ। ଏହା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଖାଉଟି ଆନ୍ଦୋଳନକୁ ଜିଲ୍ଲା ବିଚାର ମଞ୍ଚ ବା ଡିଷ୍ଟ୍ରିକ୍ଟ ଫୋରମ୍ ବୋଲି କୁହାଯାଏ। 1986 ଭାରତର ପାର୍ଲିଆମେଣ୍ଟରେ ଖାଉଟି ସୁରକ୍ଷା ଆଇନ ପ୍ରଥମ ଥର ପାଇଁ ସ୍ୱୀକୃତି ଲାଭ କରିଥିଲା। ଏହାପରେ ଏ ଦିଗରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଏବେ ସୁଦ୍ଧା ଏହା ମନ୍ଥର ଗତିରେ ପରିଚାଳିତ ହେଉଛି। ଶେଷରେ ଏତିକି କୁହାଯାଇପାରିବ ଯେ ଖାଉଟିମାନଙ୍କର ସକ୍ରିୟ ସହଯୋଗ ଦ୍ୱାରା ହିଁ ଖାଉଟି କଲ୍ୟାଣ ଓ ସୁରକ୍ଷା ହୋଇପାରିବ।
0: ତେବେ ଶ୍ରୋତାବନ୍ଧୁ, ଏଇତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 7670001।
1: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡ଼ିଟି ହେଲା aarbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ। ନମସ୍କାର।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ସୂଚନା। ସନ୍ଧ୍ୟା 6:10 ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି। 6:55 ଆଜିର ପ୍ରସଙ୍ଗ। ସନ୍ଧ୍ୟା 7:25 ଜିଲ୍ଲା ହାଲଚାଲ। ଆଜି ଏଥିରେ ସ୍ଥାନ ପାଇଛି କୋରାପୁଟ ଜିଲ୍ଲା। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ, କ୍ଷମା କରିବେ। କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କ୍ଷେତ ଖୋଲା। ଆଜି ଏଥିରେ ରହିଛି ଧାନର ପ୍ରସ୍ତୁତି ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଲୋଇ ସିଂହା ହରିହର ନାୟକଙ୍କ ସହ ଆଲୋଚନା ଓ ପରେ ଚାଷୀ ଭାଇ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ସହ ସାକ୍ଷାତକାର। ରାତି 8:00 ପ୍ରଚାର କରିବୁ ଓଡ଼ିଆ ସୁଗମ ସଙ୍ଗୀତ। 8:15 ତୁଳସୀ ରାମାୟଣ ଭାଗ 58। ରାତି 8:25 ହିନ୍ଦୀ ଭକ୍ତି ଗୀତ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 8:30 ଓ ରାତି 10:00। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ସେହେନେଇ ବାଦନ ପରିବେଷଣ କରିବେ ଉସ୍ତାଦ ବିସ୍ମିଲ୍ଲା ଖାଁ। ରାତି 11:10 ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ।

ଅରେ ଚାଷୀ ଭାଇ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ସହ ସାକ୍ଷାତକାର। ରାତି 8ଟାରେ ଓଡ଼ିଆ ସୁଗମ ସଙ୍ଗୀତ, 8:15 ତୁଳସୀ ରାମାୟଣ ଭାଗ 58।

0: ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆର୍ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ।
2: ସୌଜନ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବଲାଙ୍ଗୀର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସୁବାସ ଦାସଙ୍କ କଣ୍ଠରେ ସୁରେନ୍ଦ୍ରନାଥ ସେଠୀଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ଭକ୍ତିଗୀତ। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ଯୁବଶକ୍ତି ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ପୋଷଣ ସଂସ୍କାର କଥା କହିବା, ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସିରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି। ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ। ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଇଟା ଶୁଣିବନି। ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ। ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ। ତାପରେ ଆସୁଛି ଆମର ଯେ ବଡ଼ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି। ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ। ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ। ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଠି ରଖୁଛି, ମା ମୋ ଜେଜେମାଆକୁ ଏମିତି ସମ୍ମାନ ଦଉଛି, କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି। ତ ସେସବୁ ଜିନିଷ ଗୋଟିଏ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟିଏ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା। ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ଏଇଟା ବଡ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢି ପରେ ପିଢି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗାଉଛନ୍ତି ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି, ଶିଶୁ ଥିବା ସମୟରେ ହିଁ ଆମେ ସେ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି, ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ 1 ବର୍ଷ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, କଥାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟେ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ। ପ୍ରତି ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯୋଉ ପରିବେଶ ଗଢିବା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ, ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି

0: ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ, ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ, ଯଦି ଜଣେ ଭଲ ଗୀତ ଗାଉଛି ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ, ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର କେମିତି ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ, ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦୁଇଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟର ଜ୍ଞାନ ନୁହେଁ, ନିଜର କଳା କୌଶଳ ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ଇଏ ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1 କୋଟି 30 ଲକ୍ଷ ପରିବାର ମଧ୍ୟରୁ 3 କୋଟି 46 ଲକ୍ଷ ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3ଟି ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ

0: ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 90,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
1: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000 ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଜୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ

0: 37টি অভিযোগ শুনা নয়াপড়া জেলা বোর্ডেন ব্লক সভাগৃহে অনুষ্ঠিত শিবিরের জেলাপাল অভিযোগ শুনানি করে তুরন্ত সমাধান পাই বিভাগীয় অধিকারী নির্দেশ দিয়েছেন। অন্ধবিশ্বাস ভি কুপ্রথা দূর করা উদ্দেশ্যে কটক জেলা টাঙ্গি চৌদার ব্লকর মঙ্গরাজপুর গ্রামে জেলা প্রশাসন পক্ষ সচেতনতা শিবির আয়োজিত হয়েছে। অতিরিক্ত আরক্ষী অধীক্ষক গ্রামাঞ্চল পুলিশ শিবিরের যোগদে ওড়িশা ডাহাণী শিকার নিরাকরণ আইন 2013 সম্পর্কের আলোচনা করে। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
3: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା

0: ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ, ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଫ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।

0: ପ୍ରତିବଦ୍ଧ ଆନ୍ ବୋଲି କହିଛନ୍।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର, ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ଭିନ୍ ଭିନ୍ ପ୍ରସ୍ତାବକେ ମଞ୍ଜୁରୀ ମିଲ୍ବା ବୋଲି ଜଣାପଡ଼ିଛି। ବୈଠକ ସରବାର ଉତ୍ତରୁ ରାତି 8:45 ଥି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀଥି କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ ଆଜି ବାହାରିଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଲ ପୁସ୍ତିକାକେ ଉନ୍ମୋଚନ କରିଛନ୍। ଗଲା May 4-10 ତକ ହୋଇଥିବାର ପରୀକ୍ଷାର୍ଥୀ ମୋଟ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ojee.nic.in ୱେବ୍ସାଇଟ୍ ଥି ନିଜର ପରୀକ୍ଷା ଫଲ ଦେଖିପାରିବେ। ଇ ମାସ 3 ହପ୍ତାହୁ କାଉନ୍ସେଲିଂ ମୂଲ ହେବା। ଦେଶେ ଗରିବମାନଙ୍କ ଲାଗି ସରକାରଙ୍କର 12 ବିକାଶମୂଳକ ଯାତ୍ରା ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ମୋଦି କହିଛନ୍, ଭାରତ ବହୁତଟେ ପରିବର୍ତ୍ତନ ଦେଖିଛେ, ଆଉ ଏହି ପରିବର୍ତ୍ତନର ମୂଲ ହେଉଛେ ଗରିବ କଲ୍ୟାଣ ଆଉ ଦଲିତମାନଙ୍କର ଉତ୍ଥାନ। ସେ କହିଛନ୍, ସରକାର ସବୁବେଳେ ଅନ୍ତୋଦୟ ଜରିଏ ଅନୁପ୍ରାଣିତ ହୋଇଛନ୍, ଆଉ ବହୁତ ବଛର ହେଲା ଅବହେଳିତ ଅବସ୍ଥାତି ଥିବା ଲୋକର ପାଖେ ପହଞ୍ଚିବାର ଲାଗି ସରକାର ଚେଷ୍ଟା କରିଛନ୍। ଶ୍ରୀ ମୋଦି କହିଛନ୍, ଜନଧନ ଯୋଜନା ଥି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଲ ଜୀବନ ମିଶନ ଆଉ ଆୟୁଷ୍ମାନ ଭାରତ ବାଗିର ଯୋଜନା ଗରିବ ଆଉ ଅବହେଳିତ ଲୋକମାନଙ୍କୁ ସମାନ ସହିତ ବଞ୍ଚବା ଲାଗି ସୁଯୋଗ ଦେସି। ଗରିବମାନଙ୍କର କଲ୍ୟାଣ ଆଉ ସେମାନଙ୍କର ଜୀବନଧାରଣର ମାନ ସହଜ ଆଉ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବହୁତ ବଡ଼ ଭୂମିକା ନେଇଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଲାଗି ରାଜ୍ୟ ସରକାରଙ୍କ ତରଫ ଆଜିଠାନୁ ସାମ୍ସ ପୋର୍ଟାଲଥି ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାର୍ଥୀ ସଫଳତା ହାରକେ ବଢ଼ାବାର ଲାଗି 200 ଜଣ ଆଶାୟୀଙ୍କୁ ମାହାଲିଆ କୋଚିଂ ସୁବିଧା ଯୋଗାଇଦେବେ। ଏଥିଲାଗି ଆଇବା 28 ଗୋଟିଏ ପ୍ରବେଶିକା ପରୀକ୍ଷା ହେବା। ଇଚ୍ଛୁକ ଆଶାୟୀମାନଙ୍କୁ ଆଜିଠାନୁ ଆଇବା 19 ଭିତରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଜରିଏ ଆବେଦନ କରବାରକେ ହେବା। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲନୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପ୍ରବେଶିକା ପରୀକ୍ଷାର୍ଥୀ ପାସ୍ କରିଥିବା 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ରେସିଡେନ୍ସିଆଲ କୋଚିଂ ସୁବିଧା ଦିଆଯିବ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଆଉ ସ୍ୱାବଲମ୍ବୀ କରବାର ସହିତ ସେମାନଙ୍କର ଦକ୍ଷତା ବଢ଼ାବାର ଲାଗି ଓଡ଼ିଶା ଜୀବିକା ମିଶନ ଆଉ ଭୁବନେଶ୍ୱର ନଥିବାର ଶିକ୍ଷାନୁଷ୍ଠାନ ଆଇଆଇଟି ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଉପସ୍ଥିତି ଆଭାସୀ ଜରିଏ ଏହି କାର୍ଯ୍ୟକ୍ରମ ହୋଇଥିଲା। ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରିନରସିପ୍ କାର୍ଯ୍ୟକ୍ରମ ଅଧୀନ ଥି ଆଇବା 3 150 ଗ୍ରାମୀଣ ଉଦ୍ୟୋଗକେ ଇନକ୍ୟୁବେସନ ସାହାଯ୍ୟ ମିଳିବା। କେନ୍ଦ୍ର ସରକାର 10,70,00,000 ଟଙ୍କା ଅନୁମୋଦନ କରିଥିବାର ବେଳେ ପହିଲା କ୍ଷେପେ ଆଇଆଇଟିକେ 49,00,000 ଟଙ୍କା ମଞ୍ଜୁରି ମିଳିଛି। ଆଇଆଇଟିର ବୈଷୟିକ ପରାମର୍ଶ ଥି ଏସ୍ଏଚ୍ଜି ମହିଳାମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ସ୍ତର ନ ପହଞ୍ଚିବା ଆର୍ ଇଟା ବିକଶିତ ଓଡ଼ିଶା ଗଠନ ଥି ମାଇଲ ଖୁଣ୍ଟା ହେବା ଆଉ ମହିଳାମାନଙ୍କର ଆତ୍ମବିଶ୍ୱାସକେ ବଢ଼ାବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଆଜିଠାନୁ ରାଜ୍ୟର ସବୁ ପୌରାଞ୍ଚଳନ 13 ନାଗରିକ ସମ୍ପର୍କ ଆଉ ଭାଗିଦାରୀ ଅଭିଯାନ ମୂଲ ହୋଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ମୂଲ ହୋଇଥିବାର ଅଭିଯାନ ଆଇବା 21 ତକ ଚାଲବା। ସହରୀ ଶାସନକେ ଲୁକର ପାସେ ପହଞ୍ଚାବାର ଆଉ ଜନଭାଗିଦାରୀକେ ବଢ଼ାବାରଟା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଶୋଭାଯାତ୍ରା, ୱାର୍ଡମାନଙ୍କେ ବୈଠକ, ସ୍ୱଚ୍ଛତା ଅଭିଯାନ ସହିତ ନାଗରିକ ସେବା ପ୍ରଦାନ ଶିବିର ଥି ସମ୍ମତିକର, ଜଲ ସଂଯୋଗ, ଲାଇସେନ୍ସ, ଗୃହ ନକ୍ସା ଅନୁମୋଦନ ବାଗିର ସେବା ମିଳିପାରବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଥି ଜନକୈନ୍ଦ୍ରିକ ସହର ଗଠନ ଲାଗି ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆକାଶବାଣୀ ଆଜି 90 ପାହା ଥାପିଛି। 1936 ଥି ଆଜିର ଦିନେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କେ ଅଲ୍ ଇଣ୍ଡିଆ ରେଡିଓ ନାଁ ଥି ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ ସୂଚନା ଆଉ ପ୍ରସାରଣ ଇତିହାସ ଥି ଗୋଟିଏ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା। ସ୍ୱାଧୀନତା ଉତ୍ତରୁ ଅଲ୍ ଇଣ୍ଡିଆ ରେଡିଓ ବହୁତ ବିକାଶ କରିଥିଲା। ତାର ପରେ 1956 ଥି ଇଟାକେ ଆକାଶବାଣୀ ନାଁ ଥି ନାମିତ କରାଗଲା। ଇହାଦେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଏ 98% ଲୋକନିକେ ସୂଚନା ଆଉ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ

ପହଞ୍ଚା ଯାଇପାରୁଛି। ଭିନ୍ ଭିନ୍ ବୟସ ବର୍ଗ ଲୁକର ଲାଗି 23 ଭାଷା ଆଉ 146 ଉପଭାଷା ଥି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶ।

ସମ୍ପର୍କ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ପୃଥିବୀ ନଥିବାର ପାଞ୍ଚଟା ମହାସାଗର 70% ନୁ ଅଧିକା ଇଲାକାନ ଫୈଲିଛି। ମହାସାଗର ଆମର ଗ୍ରହ ଲାଗି 50% ଅମ୍ଳଜାନ ତିଆରି କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ କେନ୍ଦ୍ରସ୍ଥଳୀ ଆଏ। ପୃଥିବୀର 100 କୋଟି ନୁ ଅଧିକା ଲୋକ ପ୍ରୋଟିନ ଲାଗି ମହାସାଗର ଉପରେ ନିର୍ଭର କରସନ୍। ହେଲେ ଭିନ୍ ଭିନ୍ କାରଣରୁ ମହାସାଗର ମାନଙ୍କର ନୁକସାନ ହେଉଛି, ସେଥିଲାଗି ମହାସାଗର ମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକେ ସଫା ଆଉ ସୁରକ୍ଷିତ ରଖବାର ଲାଗି ସଂକଳ୍ପବଦ୍ଧ ହେବାର ଆଉ ଅମୂଲ୍ୟ ପ୍ରାକୃତିକ ସମ୍ପଦକେ ଆଇବା ପିଢ଼ି ଲାଗି ସଂରକ୍ଷିତ ରଖବାର ଥି ନିଜର ଦାୟିତ୍ୱ ପାଳନ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିର ଥି 80 ଅଭିଯୋଗ ଆସିଥିଲା, ସେଥିର ଭିତରୁ 43 ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶିବିର ଥି 30 ଅଭିଯୋଗ ଆସିଥିଲା, ଆଉ ତାର ଭିତରୁ 8 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାବନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଶିବିର ଥି 119 ଅଭିଯୋଗ ଆସିଥିଲା, ସେଥିର ଭିତରୁ 13 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ଦିଶି ମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିର ଥି 27 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ହୋଇଥିବାର ଶୁଣାଣି ଶିବିର ଥି ଆସିଥିବାର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରମାନଙ୍କେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ଥିବାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତି ପାଇଥିବାର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲାଗି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। ସିରିପୁରନ ଥିବାର ଇମେଜ୍ଠାରେ ଆଜିଠାରୁ ଏହି କର୍ମଶାଳା ମୂଲିଛି। କର୍ମଶାଳା 2 ଖେପେ ଜୁନ୍ 8 ଆଉ ଜୁନ୍ 16 ତାରିଖ ତକ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର 12 ରାଜ୍ୟନ ପହଞ୍ଚିଛି। ତ୍ରିପୁରା ନାଗାଲାଣ୍ଡ ଆସାମ ଆଉ ଅରୁଣାଚଳ ପ୍ରଦେଶର ମୌସୁମୀ ବାୟୁ ଗଲାକାଲି ପହଞ୍ଚିଛି। ଗୁଜରାଟ ଛଡ଼ା ଦେଶର ଅଲଗା ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ଦେଖବାରକେ ମିଳିଛି। ସିଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 4 ଭିତରେ ରାଜ୍ୟର କିଛିଟା ଇଲାକାନ ପହଞ୍ଚିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆକଳନ କରାଯାଇଛି। ଇତାର ସହିତ କାଲବୈଶାଖୀର ସମ୍ଭାବନାକେ ନଜରଥି ରଖିକରି ବୌଦ୍ଧ ସହିତ 14 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ଖବର ଫେରଘାଏ ମୟୂରଭଞ୍ଜ ଜିଲ୍ଲାର 430 କୋଟି ନୁ ଅଧିକା ଟଙ୍କାର 39 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କଲେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ। ଶିକ୍ଷା ଆଉ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୁରା କରିଛେ 90 ବରଷ। ଆଉ ଦେଶର 12 ରାଜ୍ୟନ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଇବା 4 ଭିତରେ ପହଞ୍ଚିବା ଓଡ଼ିଶା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ആകാശവാണി. സംവാദ പഠിച്ചന്തി ആദിത്യനാരായണ ദാസ്. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର. ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା. ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ. ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ. ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି. ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି. ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ. ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି. ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 500,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି. ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି. ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି. ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି. ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି. ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି. ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି. ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍ପତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
1: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡ଼େ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଝେ ପ୍ରୟାସୋ ସେ ସାଝି କାଲ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋ କେ ଲିଏ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ

0: है। देश के अंदर लोकतांत्रिक संस्थाओं में हर संस्थाओं की महत्वपूर्ण भूमिका रहती है। हर कालखंड के अंदर समय समय पर हमने लोकतांत्रिक व्यवस्थाओं से निर्णय प्रयास करते हुए देश में सामाजिक आर्थिक परिवर्तन की दिशा तय की है।
1: ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ଜଣଙ୍କର ମୃତ୍ୟୁ ହୋଇଛି। 200ରୁ ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ ସହରର କେତେକ ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭଲ୍କାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି, ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିବା ବେଳେ ଏହା ମେଣ୍ଡାନାଓ ଦ୍ୱୀପର ସାରଙ୍ଗାନି ପ୍ରଦେଶସ୍ଥିତ ମାସିମ୍ ସହରର ଉପକୂଳରୁ 32 କିଲୋମିଟର ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ମହାସାଗର ଓ ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ଼ ମୁନିତ୍ର କାଝାଗମ୍ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି, ଇଣ୍ଡି ବ୍ଲକ୍ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି। ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଦିନରେ ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 8 ୱିକେଟ୍ ବିନିମୟରେ 564 ରନ୍ର ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ 5 ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ ଫଲୋ ଅନ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ 35 ଓଭର 5

0: ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
3: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଯୋଉ ଜନଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯୋଉ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 crore ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 5 lakh, 2 ମିଶିକି 2.5 lakh 5 lakh ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯୋଉ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ଯାଙ୍କ ନିଜ ନାଁରେ ପଟ୍ଟା ଅଛି ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନାହିଁ ତାଙ୍କୁ ଆମର ଯୋଉ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟ ଅଞ୍ଚଳରେ ତାଙ୍କ ଯୋଉ ମୂଳ ଗାଁ ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ 2-ଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ

0: କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ ଶତ ପ୍ରତିଶତ ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: କେ ନେଇ କେତେ ହଏ
1: ହଏ ହଏ
0: ସାର ତ ଉଷ କଷାର ପଇସା ବାହାରି ପଡ଼ବା
1: ନିହାତି ନିହାତି ନିହାତି
0: ଯେ ଦଦା କଥା ତ କେତେ ନେଇ କେତେ କେନ୍ ଆଜ୍ଞା ଗୋଟେକୁ ଲଗଉ ଯେ ଇହାଦେ ଆମର ଚାଷୀ ଭାଇ କେନ୍ ପ୍ରସ୍ତୁତିରେ ଯିବାର କଥା ଧାନ ପାନ କେନ୍ଟାକେ ଦେଖବାର କଥା
1: ଆମର ଯେନ୍ ହରିହର ନାୟକ ଆଜ୍ଞା ନେଇ ଗାଁ ଆମର
0: ଲସିଙ୍ଗା ଠାନେ ଯେନ୍ ଥିଲେ ତ
1: କୃଷି ଅଧିକାରୀ ହଏ
0: ହଏ ହଏ
1: ତ ଆଜ୍ଞାକୁ ଲଗା ତ କାଁ ହବ
0: ହଁ ଠିକ୍ ଅଛେ ଦଦା
1: ଯେ ତମେ ଶୁନ ତ
0: ହଁ
1: ତମେ ଦୁଇ ପଦ କଥା
0: ହଁ ଆଗ ମୁଇଁ ପଚାରୁଛି ଆଜ୍ଞା
1: ମୁଇଁ ବସିକିରି ଶୁଣୁଛେ
0: ହଁ ଦଦା ଠିକ୍ ଜୁହାର ଆଜ୍ଞା
2: ଜୁହାର
0: ପ୍ରକୃତିରେ ଆଜ୍ଞା ଧାନ ଚାଷ ଆମର ଯେନ୍ଟା କରବାର୍ ଲାଗି ମାନେ ଗୋଟେ ସମିଆର କହେସନ୍ ଯେ କେନ୍ ସମିଆନୁ ପ୍ରସ୍ତୁତି ହେବାର କଥା କାଣା ହେବାର କଥା
2: ଆମର ଦୁଇଟା ଋତୁରେ ସାଧାରଣତଃ ଆମେ ଧାନ ଚାଷ କରୁଛୁ
0: ଆଜ୍ଞା
2: ତୋ ଆମର ମୁଖ୍ୟ ଋତୁ ହେଲା ଏଇ ବର୍ଷା ଦିନଟା ବର୍ଷା ଦିନଟାରେ ଆମର ବେଶୀ ଧାନ ଚାଷ କରୁଛୁ ଆଉ ଖରାଟିଆ ଧାନ ଚାଷରେ ଯୋଉଠି ଟିକେ ଜଳସେଚନ ସୁବିଧା ଅଛି ସେଠି କରୁଛନ୍ତି ତେଣୁ ଆମର ମୁଖ୍ୟ ଧାନ ହଉଛି ଏଇ ବର୍ଷା ଦିନେ
0: ତେଣୁ
2: ବର୍ଷା ଦିନେ ଆମର ଯୋଉ ଧାନ କରାଯାଉଛି ପ୍ରାୟ ଆମର ଅଧିକାଂଶ ଜମିରେ ଧାନ ହିଁ କରାଯାଉଛି ତ ଆମର ବଲାଙ୍ଗୀର କି ପାଖାପାଖି ଯୋଉ ଜିଲ୍ଲା ମାନଙ୍କରେ ଧାନ ହଉଛି ସାଧାରଣତଃ ଆଜିକାଲି ଆଉ ସେ ଦେଶୀ କିସମ ଧାନ ନାହିଁ ତେଣୁ ଆମକୁ ଅଧିକ ଅମଳକ୍ଷମ ଧାନ ବା ହାଇବ୍ରିଡ ଶଙ୍କର କିସମ ଧାନ କରିବାକୁ ପଡୁଛି ତ ଆମର ଯୋଉ କିସମ ସବୁ ଜମି ଅଛି ଉଚ୍ଚ କିସମ ମଧ୍ୟମ କିସମ ଆଉ ଯୋଉ ଖାଲ ଜମି ମାନଙ୍କରେ ଯୋଉଟା ଆପଣଙ୍କର ଆଟ ମାଲ ବର୍ଣ୍ଣା ବାହାଲ ଏ ଯୋଉ କିସମ ଜମି ସବୁ ଏପଟେ ଦେଖାଯାଉଛି ଏ କିସମ ଅନୁସାରେ ଆମର ମଧ୍ୟ ଧାନର କିସମ ସବୁ ରହିଛି ବର୍ତ୍ତମାନ କଥା ଆସିଲା ଆମର ସମୟ ଯେ ବର୍ଷା ଦିନେ ଆମର ପ୍ରକୃଷ୍ଟ ସମୟ ହେଲା ଯେ ଧାନ ଚାଷ ପାଇଁ ଆମେ ମେ ମାସରୁ ହିଁ ଆରମ୍ଭ ତ ଆମର ଦୁଇ ପ୍ରକାର ଏବେ ଧାନ ଆସୁଛି ଯୋଉଟା ଗୋଟେ ହେଲା ଅଧିକ ଅମଳକ୍ଷମ ଧାନ ଆଉ ଗୋଟେ ହେଲା ଶଙ୍କର କିସମ ଧାନ ଅଧିକ ଅମଳ କିସମ ଧାନରେ ଯେ ଆପଣଙ୍କର ଯୋଉ ଅଛି ଷୋହଳ କିସମ ଅଛି ଅର୍ଥାତ 90 to 100 days ଭିତରେ ଅମଳ ହେଇପାରୁଥିବା ଧାନ ଅଛି ସେଟା ଷୋହଳ କିସମ କୁହାଯାଉଛି ଆଚ୍ଛା ଯଥା ଆପଣଙ୍କର ଖଣ୍ଡଗିରି ସହଭାଗୀ ବିଣା 11 ପାରିଜାତ ଉଦୟଗିରି ସିଓ 51 ଏମିତି ବିଭିନ୍ନ ଧାନ ଅଛି ଯୋଉଟାକ 100 days ଭିତରେ ଅମଳ ହୁଏ ମନେକର ଯୋଉ ଆମର ଚାଷୀ ଭାଇ ଯୋଉମାନଙ୍କର ଅଳ୍ପ ଜମି ଅଛି ଆଉ ସେଟା 8 kisam ଜମି ତେଣୁ ସେମାନେ ସେଥିରେ ଚାଷ କରିବା ପାଇଁ ଚାହୁଁଛନ୍ତି ଯଦି ଆଜିକାଲି ସରକାର ସେଥିରେ ମନା କରୁଛନ୍ତି ତଥାପି କିଛି ଲୋକ ଅଭାବ ଯୋଉମାନଙ୍କର ଅଳ୍ପ ଜମି ଅଛି ସେମାନେ ସେଥିରେ ଧାନ କରୁଛନ୍ତି ତେଣୁ ସେମାନଙ୍କୁ କୁହାଯାଉଛି ଯେ ଅଳ୍ପ ଦିନିଆ ଧାନ ସେମାନେ କରନ୍ତୁ ସେଠି ଏଇ ଯୋଉ କିସମ ମାନେ କହିଲେ ଏଇ ଧାନକୁ ସେଥିରେ କଲେ 90 to 100 days ଭିତରେ ଅମଳ ହେଇଯିବ ଆଉ ଅଳ୍ପ ପାଣିରେ ସେଟା ଅମଳ ହେଇଯିବ ଆଚ୍ଛା ଇଏ ହେଲା ଆଉ ମଧ୍ୟମ କିସମ ଧାନ ସାଧାରଣତଃ ମଧ୍ୟମ କିସମ ଜମି ପାଇଁ ଏ ଆପଣଙ୍କର 125-130 days ଭିତରେ ଅମଳ ହବ ଏ କିସମ ଯଥା ଆପଣଙ୍କର ଲଲାଟ ଏମଟିୟୁ 1001 ଏମଟିୟୁ 1010 ଡିଆର୍ଆର୍ 42 ନବୀନ ଡିଆର୍ଆର୍ 44 ଏମିତି କିଛି ଧାନ ସବୁ ଅଛି ଯୋଉଟାକ ମଧ୍ୟମ କିସମ ଧାନ ଇଏ 100 ଆପଣଙ୍କର 25 to 130 days ଭିତରେ ଅମଳ ହୁଏ ଏ ଧାନ ଗୁଡିକ ଆମେ ଯେ ଯୋଉ ବର୍ଣ୍ଣା ଜମି ମାନଙ୍କରେ ଯୋଉଟା ଉଚ୍ଚ ବର୍ଣ୍ଣା ଟିକେ ରହିଛି ସେ ଜମି ମାନଙ୍କରେ କଲେ ସୁବିଧା ହବ ଆଉ ଏସବୁ କିସମ ଧାନ କଲେ ଆମେ ପରବର୍ତ୍ତୀ ଫସଲ ଗୋଟେ ମୁଗ କିମ୍ବା ଡାଲି ଜାତୀୟ ଫସଲ କିମ୍ବା ତୈଳବୀଜ ଫସଲ ମଧ୍ୟ ସୋରିଷ ଭଳିଆ ନେଇପାରିବ ତେଣୁ ଏ ୟାକୁ ଲକ୍ଷ୍ୟ କରିକି ଯୋଉମାନେ କରିବେ ତେଣୁ ଏମାନଙ୍କର ଏଟା ଗୋଟେ ଦ୍ୱିତୀୟ କ୍ରପ ମଧ୍ୟ କରିପାରିବେ ଆଚ୍ଛା ତାପରେ ଆସିଲା ବିଳମ୍ବ କିସମ ବିଳମ୍ବ କିସମରେ ଦେଖନ୍ତୁ ଯୋଉଟାକ ବାହାଲ ଜମି ସେଠି ତ ପାଣି ଟିକେ ରହିବ ତେଣୁ ସେଟା ଆଗକୁ ଚାହିଁଲେ ବି ସେମାନେ କାଟିପାରିବେନି ତେଣୁ ସେଠି ବିଳମ୍ବ କିସମ ଅର୍ଥାତ 135-140 days ଅଧିକା ଧାନ ଯୋଉଟାକ ଅମଳ ହବ ସେଗୁଡାକ କରାଯାଉଛି ତାକୁ ଆମର ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବୁଆନ ପୂଜା ସିଆର ଧାନ କଳା ଚମ୍ପା ପ୍ରତୀକ୍ଷା ସମ୍ପଦା ଆପଣ ରାଜେନ୍ଦ୍ର ମହେଶ୍ୱରୀ ସାରଳା ସୁରେନ୍ଦ୍ର ବର୍ଷା ଧାନ ଏସବୁ ଧାନ ରହିଛି ଏଗୁଡା ସବୁ ଅଧିକ ଅମଳକ୍ଷମ ଧାନ ଆଉ ଇଏ ବେଶୀ ଦିନରେ ଟିକେ ଅମଳ ହବ ଅଧିକ ବି ଅମଳ ଦବ ମଧ୍ୟମ ଡ୍ୟୁରେସନ ଅର୍ଥାତ ମଧ୍ୟମ ତାର ଅବଧିଟା ସାଧାରଣତଃ 125-130 days ଭିତରେ 30 days ଭିତରେ ସେଟା ଅମଳ ହୁଏ ତେଣୁ ସେ ଧାନ ଗୁଡାକ ଆମର ଯୋଉ ବନ୍ୟା ଜମି ମାନଙ୍କରେ ହିଁ କରାଯାଏ ଆଉ ତାକୁ ସାଧାରଣତଃ ରୁଆ କରାଯାଏ ବୁଣା ଯାଏ ନାହିଁ ତେଣୁ କାହିଁକି ନା ତାର ଟିକେ ପଦ୍ଧତି ଟିକେ ଅଲଗା ଶଙ୍କର କିସମ ତାକୁ ଗୋଟିଏ ଗୋଟିଏ ରୁଆ ଯିବ 4-5 kg ଧାନ ଆପଣଙ୍କର ଗୋଟିଏ ଏକର ପାଇଁ ଦରକାର ହବ ତେଣୁ ସିଏ ସ୍ୱତନ୍ତ୍ରତା ପାଇଁ ଯତ୍ନ କରାଯିବ ତେଣୁ ତାକୁ ରୁଆ ହିଁ କରାଯାଏ
0: ବହୁତ ବଢିଆ ବୁଝାଲେ ଆଜ୍ଞା ଆମର ଚାଷୀ ଭାଇ ମାନଙ୍କେ ଧାନ ଚାଷ ଉପରେ ଆମର ପ୍ରସ୍ତୁତି ହେଲା ଆର କେନ୍ କେନ୍ ଉପରେ ଆମେ ଧ୍ୟାନ ଦେବାର କଥା ସେ ଉପରେ ଖୁବଟେ ସବୁ କଥା କହିଲେ ଜୁହାର ଆଜ୍ଞା
1: ଜୁହାର ଦେଖୁଛ ହଁ।

0: ଏତେ କଥା ଆଜ୍ଞା
1: କଥା ଆଜ୍ଞା ବୁଝିକିରି କହିଲେ ତ ଆମର ଲୋକେ ଟିକେ ନାଇଁ ହଦରିକିରି ବୋଲ ତ ଅଣ୍ଟା ଭିଡ଼ିକିରି ଆଗକେ ଆଇବାର କଥା ବାବୁ
0: ହଁ ଯେ ସତେ ଦଦା ଆମର ଚାଷୀ ଭାଇମାନେ ଇହାଦେ କେନ୍ ସ୍ଥିତିରେ ଅଛନ୍ କାଣା କାଣା ପ୍ରସ୍ତୁତି ନଉଛନ୍ ସେଟାକେ ବି ଜାଣବାର୍ ଲାଗି ହେଲେ ତ କେନ୍ ଚାଷୀ ଭାଇ କଥା ବି ଟିକେ ସାମିଲ କର୍ତା କାଁ ବୋଲୁଥିଲେ
1: ବଢ଼ିଆ କଥା କହିଲ ବାବୁ
0: ହଁ
1: ଆମର ଯେନ୍ ଚାଷୀ ଭାଇ ଭାଇ ମାନେ ଅଛନ୍
0: ହଁ
1: ହେମାନେ ପ୍ରକୃତରେ ବି ଆମର ସମ୍ପତ୍ତି ବାଗେଇଛେ
0: ସମ୍ପତ୍ତି ନ
1: ଭାଇ ଥିଲେ ଭଲା କ୍ଷେତ ଥିଲେ ଖୋଲା ଲୋକ ତ ଲୋକ
0: ଲୋକଙ୍କ ତ ଦାଦା ଏଇଟା ଗୋଟେ ନମ୍ବରଟେ ଭାଇକୁ ପଚରାମା ସବୁ କଥା ଆଜ୍ଞା ଜୁହାର ଆଜ୍ଞା
1: ଜୁହାର ଆଜ୍ଞା
2: ସମ୍ବଲପୁର
1: ରାସ୍ତାରେ ଗଲା ବେଳକେ ଯେନ୍ ବୁଡ଼ା ଛକ ବାଟୁ ଆପଣଙ୍କର ଗାଁକେ ଯିବାର ଲାଗି ପଡ଼ସି କେଁ ବୋଲେ ବ୍ଲକ ହେଡକ୍ୱାର୍ଟରଟା ଟିକେ ବନେ ଦୂରିଆ ପଡୁଛେ ବାକି ଲାଗୁଛେ ତ ତରଭା ଯେ ପଟ୍ଟନାୟକ ଆଜ୍ଞା ଦେଖୁନ୍ ଏଥର ତ ଖରା ପୁରା ଏକଦମ ତାଲୁ ଫୁଟେଇ ଦଉଛେ ବାକି କଥା ହଏ ବହୁତ ଖରା ହଉଛେ କେନ୍ତା କେନ୍ତା କରୁଛନ୍ ଖରା ନା
2: କାଣା ଆଜ୍ଞା ଆମର ଇନ ତ ଖରାରେ ବନେ ଲୋକ ଗାଧାମକୁ ଝାଉ ଝୁଆ ମାରି ଦଉଛେ ଗାଧାମର ମରି ବି ଯାଉଛନ୍ ଆଜ୍ଞା ପ୍ରଚଣ୍ଡ ଖରା ହଉଛେ ନଅ ବାଜିଗଲେ ଆର ଲୋକ ନେଇ ବାହାରବା ନ ଘରୁ ପାଞ୍ଚ ବଜେ ତ
1: ହଁ ପରେ ଦେଖୁନ୍ ଖରାରେ ଯଦି ବି କାମ ବୁତାର ଲାଗି ବାହାରିବାର ଲାଗି ପଡ଼ବା ଟିକେ ସତର୍କତା ଅବଲମ୍ବନ କରିକିରି ବାହାରିବାର କଥା ବୋଲୁନ୍ ତ ହଏ ଥିର ପାନି କରି ପେଟେ ଖାଇକିରି ବାହାରିବାର କଥା ଥାଲ ମୁଠେ ପଡ଼ିଥିଲେ ଝାଉ ବି ମାରବାର କମ ସମ୍ଭାବନା ଅଛି କିନି ପଟ୍ଟନାୟକ ଆଜ୍ଞା
0: ଯେ ଆଜ୍ଞା ଚାଷବାସର ଦେଖୁନ୍ ଯେହେତୁ ଆଲୁ ଆଲୁ କଲା ନ ଆଗକେ ଆମେ ଚାଷ କରବାର ଅଛି ବର୍ଷା କେ ନେଇକିରି ଆପଣଙ୍କର ଆଡେ କାଣା ଚାଷୀ ଭାଇ ମାନେ କଥାବାର୍ତ୍ତା ହଉଛନ୍
1: ସୁନାର ଜୋତ ବୋଲସନ୍
2: ପଟ୍ଟନାୟକ
1: ଆମର ଯେନ୍ ପୂର୍ବ ଫସଲର କ୍ଷତିକାରକ ରୋଗ ଜୀବାଣୁ ବି ସବୁ ମରିଯିବେ ସୂର୍ଯ୍ୟକିରଣ ପାଇକିରି ତ ପାନ ଉତରାଲେ ବତର ଦେଖିକିରି ହେତ୍କେ ବୁନା ବୁନି କି ପଲ୍ହା ପୁକା ପୁକି କରବାର କଥା ଆରୁ
0: ଯେ ବର୍ଷାକେ ଦେଖିକିରି ଆଜ୍ଞା ଇ ବର୍ଷ କେନ୍ କେନ୍ ଧାନ ମାନେ କରବାର ଲାଗି ଭାବିଛନ୍ ଆପଣଙ୍କର କାଣା କାଣା ମାନେ ବର୍ଷା ଉପରେ ଧାନ ଚାଷ କେ ନେଇକିରି ମତାମତ ରହୁଛି
2: ତାପରେ ମଜ ମଜିଆ ହେଟା ସେ ଆମର ସିଲ୍କି ବି କର୍ମୁ ଏଥିରେ ଆମର ଧାନ୍ଟା ଟାଇପ୍ର କର୍ମୁ ତାପରେ ବାହାର ଧାନ ଆମେ ଟିକେ ଇନ ବେଶୀ କରି ଆମେ ଯମୁନା କରୁଛୁ ଟିକେ ଖାଇବାର ଲାଗି ଟିକେ ପୂଜା ବି କରୁଛୁ ଆଜ୍ଞା ବାକି ଭାତ ଭୁତି କରି ଖାଇବା ଲାଗି ଟିକେ ଭଲ ଲାଗ୍ସି ଆଜ୍ଞା ପୂଜା ଚଉଲ ହେଇଥିଲେ
0: ବେଶୀ ଆପଣଙ୍କର ଆଡେ ବୁନା ହଉଛେ କି ଆଜ୍ଞା ରୁଆ ହଉଛେ
2: ଆଜ୍ଞା ଇହାଦେ ମାଲ ଟାଲ ମାନେ ବେଶୀ କରି ବୁଣି ଦଉଛୁ ଆର ବାହାର ମାନେ ରୁଛୁ ଆଜ୍ଞା ଧାନ ଟିକେ ରୁଇ ଦେଲେ ଟିକେ ଅଧିକା ହଉଛେ
1: ରୁଆ ଧାନ ଥୁଆ ବୋଲସନ୍ କି ଯେ ପଟ୍ଟନାୟକ ଆଜ୍ଞା ଦେଖୁନ୍ ଆଗରୁ ଯେନ୍ ଆକାରେ ଆମେ ଯେନ୍ ଖର୍ସି ଖତ ଖୁତା ଆମର ଡୁଲି ମାନଙ୍କୁ ଦେଇ ପାରୁଥିଲା ଧୀରେ ଧୀରେ ମାନେ ଯେନ୍ ଗାଈ ଦାମୁର ଛେଲମେଢି ପୁଷ୍ପାଟା ଟିକେ କମିଗଲା କି ଯେନ୍ ଆକାରେ ଜତଖତ ଦେଇ ହଉଥିଲା ସେ ଆକାରେ ଆହୁରି ନାଇଁ ଦେଇ ହେବାର ନ ଖତ ଖାର ବୋଲୁନ୍ ତ ରାସାୟନିକ ସାର ଉପରେ ଆମକୁ ନିର୍ଭର କରବାର ଲାଗି ପଡୁଛି କିନ୍ତୁ ଯେନ୍ ଆକାରେ ଏଇଖାନିକା ବଡ଼ବଡ଼ିଆ ଲୋକମାନେ ବି କହୁଛନ୍ ରାସାୟନିକ ସାରର ଭବିଷ୍ୟତରେ ଟିକେ ଅଭାବ ବି ହେଇପାରେ ଭଳିଆ ଲାଗୁଛେ ବୋଲୁନ୍ ତ ହେଥିର ଲାଗି ଆମର ଯେନ୍ ଜୈବିକ କୃଷି ଉପରେ ବେଶୀ ଗୁରୁତ୍ୱ ଦିଅ ବୋଲିକିରି ସରକାର ବି କହୁଛନ୍ ଆମର ପ୍ରଧାନମନ୍ତ୍ରୀ ବି କହୁଛନ୍ ଜୈବିକ ଖତ ଆପଣଙ୍କର କାଣା କାଣା କରିପାରସନ୍ କେତେ ଦେବାର ଲାଗି
2: ଆଜ୍ଞା ଏଇଟା ଆମେ ଯେତେବେଳେ ବର୍ଷା ହେଇଯିବା ଧନିଚା ବୋଲି ଦେଖନ୍ ଆଜ୍ଞା ଆମର କୃଷି ବିଭାଗ ବାଲେ ସେଟା ଦେଖନ୍ ଯେ ବୁଣି ଦିଅ ବର୍ଷ ଟିକେ କାଦ କୁଦା କରିଦେଇକିରି ବୁଣି ଦେସନ୍

0: ସେଟା ଠିକ ରବିବାର ଦିନ ପାଞ୍ଚ ସାତ କର ଆଗରୁ ସେଟା ଏକାଦ କରା ଏକାଦ କରିଦେବ ବୋଲେ ସେଟା ଆଜ୍ଞା ବଢିଆ ହେସି।
1: ବଢିଆ ଏଟା ତ ସବୁଜ ସାର ବୋଲା ହଉଛେ ତାକେ ନାଇଁ କେ
0: ସବୁଜ ସାର କରା ହଉଛେ ଏଇଟା ବୁଝିଲେ କି
1: ବହୁତ ବଢିଆ ବହୁତ ବଢିଆ।
0: ତାପରେ ଆମର ଯେନ୍ ମୁଗ ଟିକ କରୁଛୁ ଆଜ୍ଞା ମୁଗରେ ଆମ ଆଜ୍ଞା ମାନେ ବତଉଛନ୍ ଯେ ନାଇଟ୍ରୋଜେନ୍ ରହୁଛେ ବୋଲୁଛନ୍ ଆଜ୍ଞା ଯେନ୍ତା ୟୁରିଆ
1: ସାର ଲାଗି
0: ଆଜ୍ଞା ଚେରର ସେ ଗୁଆଣ୍ଡ ଗୁଆଣ୍ଡ ଗୁଆଣ୍ଡ ଲାଗି ରହୁଛେ ବୋଲୁଛନ୍ ଆର୍ ସେ ଆଜ୍ଞା ମାନେ ଆଣିକରି ଆମକୁ ଦେଖାସନ୍ ଯେ ଆମେ ଦେଖିଛୁ ଆଜ୍ଞା ବୋଲେ ଆକ୍ଚୁଆଲ ବି କାମ ଦଉଛେ ବୋଲି ଆମକୁ ଟିକେ ଲାଗ୍ସି।
2: ଯେ ଆଜ୍ଞା ଏତ୍କି ଜିନିଷ ଯେନ୍ ଇଟା ଆପଣ କହିଲେ ଧନିଚାର କଥା କହିଲେ ମୁଗର କଥା କହିଲେ ଆଜ୍ଞା ଧନିଚା ଦେଲା ପରେ ଆପଣ ଚାଷରେ ତ ଟିକେ ଫରକ ଲକ୍ଷ୍ୟ କରିଥିବେ କେନ୍ତା ଆଜ୍ଞା ଭଲ ହେସି କି କାଣା ନାଇଁ
0: ଆଜ୍ଞା ଧନିଚା କଲେ ଟିକେ ଭଲ ହଉଛି ଟିକେ
2: ୟୁରିଆ ସାର ଦେବାଟା ଅଧା କମି ଯାଇସି ବୋଲସନ୍।
0: ସତ କଥା ଆଜ୍ଞା କମି ଯାଉଛେ
2: ସେ ଜାଗାରେ ଆର୍ ଫେର୍ ୟୁରିଆ ସାର ଦଉଛନ୍ କି କମ କରି ଦଉଛନ୍ ଆଜ୍ଞା
0: ଦେଲେ ବି ତାର ମାନେ ମାତ୍ରା କମେଇ ଦଉଛୁ ଟିକେ ଯେନ୍ ଜାଗାରେ ବସ୍ତେ ଲାଗବାର କଥା ସେ ଜାଗାରେ ଆମେ 10 KG 15 KG ଦେଲେ ବି ମେକଅପ
2: ହେଇଯାଉଛେ। ବଢିଆ ସୁବିଧା ତାହେଲେ ଆଜ୍ଞା। ଯେ ଆଜ୍ଞା ଖତ ଆର ସାର ଭିତରେ କେନ୍ତିରେ ବେଶୀ ଧାନ ହଉଛେ ଆଜ୍ଞା?
0: ଆଜ୍ଞା ଖତ କେ କାହିଁ ପାରବା ସାର ଆଜ୍ଞା ଖତଟା ହଉଛେ କିଛି ନେଲେ ବି 5-7 ବରଷ ତକ ଆପଣଙ୍କୁ ଆର କିଛି ଦିଆ ନି ପଡେ ଘା ଖତ ଦେଇଗଲେ ଆରୁ ପାଣି ପାଣି ଟିକେ ସେ ରଖି ପାରୁଛେ ଆଜ୍ଞା ଖତଟା ଜଳୀୟ ଅଂଶ ଟିକେ ରଖି ପାରୁଛେ ଖତଟା।
2: ଆର ଦେଖୁନ କହା ହଉଛେ ଯେ ଖତ ବର୍ଷେ ଆର କମ୍ ପୁରୁଷେ ବୋଲିକିରି ଯେ କମ୍ପର ବ୍ୟବହାର ଗାଁ ମାନକେ ଲୋକ ମାନେ କରୁଛନ୍ କି ନାଇଁ ଆଜ୍ଞା?
0: ଆମର ଗାଁରେ ତ ଆଜ୍ଞା ମଜୁରା ଘର ଯୁଏ ହଉଛେ ସେ ବନ୍ଦ ଏଟା ଶୁଖାଲେ ଯେ ଆମେ ସବୁ ଦୁଆରି ଦିନ ଆଜ୍ଞା ଖେତ ମାନଙ୍କୁ
1: ପୁରୁଷେ ତ ଆପଣଙ୍କର ଚଲିଗଲା ବୋଲୁନ
0: ଆଜି ତ ବଢିଆ ହଉଛେ ଆଜ୍ଞା ଧାନ ମାନେ କିଛି ଖତ ସାର ଦିଆ ନି ପଡବାର ସେଟା ତ ପୁରୁଷେ ପୁରୁଷେ ଲେଖା ଧାନ
1: ହଉଛେ ମାଟ କୁହିକରି ବଛର ବଛର ଧରିକିରି ଥିବା କି ନି ପଟ୍ଟନାୟକ
0: ଆଜ୍ଞା? ଆଜ୍ଞା ଆଜ୍ଞା
1: ବୋଲେ ସେ ଉର୍ବରା ଗୁଣଟା ମାଟ କେ ଆହୁରି ଉର୍ବରା ନିହାତି କରବା। ବାକି ବୋଲନ୍ତ ଆଗରୁ ଯେନ୍ତା ଧରନ୍ ପତର ପୁତରା କରି ଲଟା ବୁଟା କରି ଯେନ୍ କ୍ଷେତ ମାନଙ୍କୁ ଗଦଉଥିଲେ ଆମର ଲୋକେ ତାହାକେ ଫେନ୍ ଖତ ଥି ମିଶେଇକିରି ନେଇକେ ଯେନ୍ ଝୁଟା ଝୁଟି କରୁଥିଲେ ଏଭେ ଏନ୍ତା ଏ ଡାଲ ପତରା ପୁତରି ଲଟା ବୁଟା ବୁଟି ହେନ୍ତା ଗଦା ଗୁଦି କରୁଛନ୍ ଭାଲ
0: ଆଜ୍ଞା? ଆମର ଗାଁ ଗହଳି ଟିକେ ଟିକେ କରୁଛନ୍ ତାହେଲେ ଆଜ୍ଞା ଗାଁ ଗହଳି ଟିକେ ଟିକେ କରୁଛନ୍ ତାହେଲେ ଖତ ଖୁଦା ବେଟି ବୁଟା କରି ଡାଲ ପତ୍ରା କରିକିରି ଏନ୍ତା ଗଦେଇ ଗୁଡା କରି ଖତ ବନଉଛନ୍
2: ତାହେଲେ
1: ଯାହା ବି ଧରୁନ ଖତ ଖାର ଆପଣ ବୁହା ବୁହି କଲେ ନ ଗାଁ ଖେତକେ ନେଲେ ନ ଗାଁ?
0: ଆଜ୍ଞା ଖତ ଖତ ମାନେ ଏଟା ବୁହା ଚାଲିଛେ ଆଜ୍ଞା ଖତ ଖାର ବୁହା ବୁହି ଚାଲିଛେ ଝିଟା ଝୁଟି ବି ଚାଲିଛେ।
1: ଆଚ୍ଛା ପଟ୍ଟନାୟକ ଆଜ୍ଞା
0: ଆଜ୍ଞା
1: ଆମର ଲୋକେ ତ ଧରନ୍ ବହୁତ ଟେଆଡ଼େ କାଣା କରୁଛନ୍ ଯେନ୍ ଧାନ ବିହିଡ଼ା ବେଲ୍କେ କିମ୍ବା ପଲ୍ହା ରୁହା ପୂର୍ବରୁ ଯେନ୍ ଆର୍ ଚଞ୍ଚା ଚୁଞ୍ଚି ହେତେ ବେଲ୍କେ କରସନ୍ କିନ୍ତୁ କେତେଟା ଆଡ଼େ ଯେନ୍ ଆମର ପ୍ରଗତିଶୀଳ ଚାଷୀ ଭାଇମାନେ ଅଛନ୍ ଏନ୍ତା ଖରାଦିନ ହିଁ ଆର୍ ଚଞ୍ଚା କାମଟା ଗୋଟେ ପ୍ରକାର ସାରି ଦେଇଥିସନ୍ ଯେନ୍ ଲଟା ବୁଟା ଇଆଡ଼ୁ ସିଆଡ଼ୁ ଯେନ୍ କଣ୍ଟା
2: ଝଣ୍ଟା
1: ଯାହା ଥିବା ତାହାକେ ସଫା କରିକିରି ଯେନ୍ ଆର୍ ଉଡ଼ି ସବୁ ସଫା କରି ଦେଇଥିସନ୍। ଆପଣଙ୍କର ଆଡ଼େ କେନ୍ତା କରୁଛନ୍?
2: ମାନେ ଚାଷ ର କବାଟା ଶେଷ ନାଇ ଏନ୍ତା ଆରମ୍ଭ ହେଲା ବୋଲେ ତ ଆଜ୍ଞା ଶେଷ ତକ ଚଲତେଲ ଯିବା ନେଇ କେ
0: ଚାଲିଥିବା ନ ଆଜ୍ଞା ବରଷ ଗୁଡା ଧାନ ଘରକେ ଆଇବାର ତ ଚାଲିଥିସି ନ କ୍ଷେତ ଖୋଲାର କାମ।
2: ଆଜ୍ଞା ଚାଷୀ ଜୀବନ କେନ୍ତା ଆପଣ ଅନୁମାନ କରୁଛନ୍ ଆଜ୍ଞା? ଗୋଟେ ସୁଖର ଜୀବନ ବୋଲମା କି ଆଜ୍ଞା ଏବେ ବୋଲୁଛନ୍ ଏଇଟା ଦୁଃଖର ଜୀବନ ହେଇଯାଉଛେ କେନ୍ତା ଆପଣ କହିବେ?
0: ଚାଷୀର ଜୀବନଟା କାଣା ନିଜେ ପରିଶ୍ରମ କଲା ନିଜେ ଖାଇଲା ନିଜେ କରଲା ଲୋକକୁ ପାଞ୍ଚ ଲୋକ ଖୁଆଲା ବୁଝିଲେ କି ନାଇଁ? ଆର କେନ ଗୋଟେ ନକରି ଚାକିରି କରମା ଆଜ୍ଞା ସେଟା ତ ଗଲେ ବି ଚଲେ ବୋଲେ ଏଇଟା କାଣା କ୍ଷେତ୍ରକେ ଟିକେ ନେଇ ଯାଇପାରିଲି ମୋର ମୂର୍ତ୍ତି ହେଲା ନି ଭଲ ଲାଗଲା ଗନି ମନ ଲାଗଲା ଗନି ସୁକର କବାର
1: ସ୍ୱାଧୀନ ସ୍ୱାଧୀନ ଜୀବନ
0: ସ୍ୱାଧୀନ ପୁରା ସ୍ୱାଧୀନ ହେ
1: କ୍ଷେତକେ ନେଇ ଗଲେ ବି ସରକାର ବି କିଛି ନେଇ କହିପାରେ କି ଇନ୍ଦ୍ର ଦେବତା ବି କିଛି ନେଇ କରିପାରେ ବାକି କଥା ବାକି ଗୋଟେ କଥା ବୋଲନ୍ ତ ଯେନ୍ ଚାଷ କାମ ଯାହାର କେଡ଼େ ସୁଖ ସାର ତାହାର ବୁଲୁଥିଲେ ଯେନ୍ ଆଗରୁ ଏବେ ଭିନ୍ ଭିନ୍ ପ୍ରକାରର ଅସୁବିଧା ହଉଛେ ବୋଲିକିରି କିଛି ଯେନ୍ ଆମର ଚାଷୀ ଭାଇ ମାନେ ହଦ୍ରି ବସୁଛନ୍ ବୋଲୁନ୍ ତ
0: ଆଜ୍ଞା ଏଇ ଧାନ ବିକ୍ରି ବୁବରା ସାର ଟାଇମରେ ନି ମିଲବାରଟା ଠିକ ଟାଇମରେ ଏଇ ଯେନ୍ କୁଲି ମୁଜୁରି ନି ବାହାରବାରଟା ଏଇଟା ଟିକେ ଭିଡ଼ ଭାଡ ହଉଛେ ଆଜ୍ଞା
1: ପୁରା ହେତିର ଲାଗି
2: ଯନ୍ତ୍ର ମାନେ ଯେନ୍ ହିସାବରେ ବାହାରିଲା ନ ଯେ ଚାଷ କାମଟା ସହଜ ହେଇପାରୁଛେ କି ନାଇଁ? ଆଜ୍ଞା
0: ହଉଛେ ଆଜ୍ଞା।

0: ପୁରା ସହଜ ହେଇଯାଉଛେ। ଦେଖନ୍ ଆପଣ 5 ଏକର ଜମି ଦିନେ କେ ଜୁତି ଦେବେ, 5-7 ଏକର ଜମି ଦିନେ କେ ବୁଣି ଦେବେ, 10 ଏକର ଜମି
1: ଦିନେ କେ ଦାଇ ଦେବେ ବି,
0: ଦିନେ କେ ଆପଣ 10-15 ଏକର ଜମି ଦାଇକରି
1: ଘର କେ ଧରି ଆବେ ବି ଧାନ ଭୋଗିଆ ଭୁଲିଆଟା।
2: ଆଜ୍ଞା, ଗୁଟେ ସମୟ ଥିଲା ଯେ କ୍ଷେତେ ଚାଷୀର ଗୀତ ଶୁଭୁ ଥିଲା। ଏବେ ଯେ ଯାହି ଦେଖିବେ ବାହାଲ ଭିତରେ ଟ୍ରାକ୍ଟର ଘର ଘର ଘର ଘର ଶବ୍ଦ ଶୁଭୁଛି ଆଜ୍ଞା,
0: ବୋଇଲେ ସବୁ ପରିବର୍ତ୍ତନ ହଉଛି ଆଜ୍ଞା।
1: ତବେ ବୋଲନ୍ତ ପଟ୍ଟନାୟକ ଆଜ୍ଞା, ଆଗରୁ ଧରୁନ୍ ଏକଦମ ଝୋ ଝୋ ବର୍ଷା ହଉଥିବା, ଘଡ଼ଘଡ଼ି ଚଡ଼ଚଡ଼ି କରୁଥିବା, ମାନେ ହୋଲିଆ ମାନେ ହଲ ଧରୁଥିବେ, ହୋଲିଆ ଗୀତ ପୁରା ବଗେଲାରେ ବୋଲିକିରି ଚଲେଇଥିବେ, ଇଆଡ଼େ ଝିଅ ଭଉଣୀ ମାନେ ନେଇ ମାନେ ପଲ୍ହା ରୁଥିବେ, ପାଲିକେ ପାଲି ସେ ଉକ୍ତି ପ୍ରତ୍ୟୁକ୍ତି ଭଲିଆ, ଇ ଦୋଲେ ପଦେ ସେ ଦୋଲେ ପଦେ ଯେନ୍ ପଲ୍ହା ରୁଆ ଗୀତ ଗାଉଥିବେ, ସେଟା କେନ୍ତା ଲାଗୁଥିଲା? ଆର୍ ଇଛେନକା କେନ୍ତା ଲାଗୁଛି ଆପଣଙ୍କୁ କହୁନ୍?
0: ସେଟା ଗୁଟେ ଉଷଦ ଆନନ୍ଦ ଲାଗୁଥିଲା ଆଜ୍ଞା, ବୁଝିଲେ କି? ଲୋକଙ୍କର ମନ ତାର ମାନେ ଆଗ୍ରହ ଥାଇକିରି ଚାଷୀର ମନ ଏତେ ଉଷଦ ଥିଲା, ବୁଝିଲେ କି ନି? ପଦେ କେ ପଦେ ଗୀତ ଆସୁଥିଲା ଇଆଡ଼େ, ବୁଝିଲେ କି ନି? ପଲ୍ହା ରୁଇଲା ଲୋକ ରୁଥିଲେ, କେତେ ପଦ ଗୀତ ଶୁଣୁଥିବେ, ହଲିଆ ଗୀତ ଇଆଡ଼େ ଗାଉଥିବେ, ଲେଡିଜ ମାନେ ଇଆଡ଼େ ମାଗିଥିବେ। ତାର ଗୁଟେ ସମୟ ଥିଲା, ବଢିଆ ସମୟଟେ ଥିଲା ଆଜ୍ଞା, ସେଟା ଇଆଡ଼େ ଆର ପାଏମା
2: ଥିଲା ରେ ଯୁଗ, ଆର କୁଣା ଖାଇକରି ନୂର୍ପତି ଭୋଗ।
1: ତବେ ବୋଲନ୍ତ ଚାଷୀ ଜୀବନରେ ନେଇକେ ଆପଣଙ୍କର କହିତିକେ ସ୍ୱାଧୀନ ଭାବରେ ଆମେ ବଞ୍ଚି ପାରୁଛା, ତାପରେ ଚଷା କେତେ ଲକ୍ଷେ ପୁଷା ବୋଲିକିରି ହେନ୍ତା ହିଁ କହେସନ୍ ପଟ୍ଟନାୟକ ଆଜ୍ଞା,
0: ନାଇଁ କେଁ?
1: ହଏ ବୋଇଲେ ବହୁତ ବଢିଆ ଲାଗ୍ଲା ପଟ୍ଟନାୟକ ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇକିରି। ଆମର ଯେନ୍ ଶ୍ରୋତା ଭାଇ ଭଉଣୀ ମାନେ ଶୁଣୁଛନ୍, ତାଙ୍କୁ ବି ନିହାତି ଭଲ ଲାଗିଥିବା, ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଜୁହାର
2: ଆଜ୍ଞା।
1: ବଢିଆ ଲାଗ୍ଲା ପଟ୍ଟନାୟକ ସାଙ୍ଗେ କଥା ହେଇକିରି। ଦେଖ ଏନ୍ତା କଣ୍ଟା ମାରିଲେ ବି ତାକେ ହିଟେଇକିରି ଆଗ୍କେ ତ ଆମେ ଧର ହଦରି ଦେମା, କି କେନ୍ ବିପଦରେ ପଡ଼ିଲେ ମୁଡ଼ ଗାଜିକିରି ହୁରଗୁନି ହେଇକିରି ରହିଯିମା ବୋଲେ ତ ନାଇଁ ହୁଏ ଭାଇ।
2: ଦାଦା ଦେଖ, ଆଜିକାଲି ଭାରତ ସରକାରଙ୍କର ଯେନ୍ତା ଭିନ୍ନ ଭିନ୍ନ ଯୋଜନା ମାନେ ହଉଛେ, ଯେ ସେ ଯୋଜନାରେ ଗୋ ସୁଗମ ପୋର୍ଟାଲ ବୋଲୁଛନ୍, ମୋବାଇଲ ଯଦି ଚାଷୀ ଭାଇ ବ୍ୟବହାର କରୁଛନ୍, ସେଥି ବହୁତ ଜିନିଷ ଜାଣିପାରବେ,
1: ସବୁ ଜିନିଷ ଭଲ ଚାଷ କାମ ସମ୍ପର୍କିତ ବାହାରି ପଡ଼ବା ସେଥିରୁ, ଆଉ ତାର ଫାଇଦା ବି ନେବାର କଥା,
2: ନେବାର କଥା ନିହାତି।
1: ସରକାର ଆମର ଲାଗି ଯେନ୍ ଭିନ୍ନ ଭିନ୍ନ ବ୍ୟବସ୍ଥା କରୁଛନ୍, ଯୋଜନା ମାନେ କରୁଛନ୍, ହେଟା ଆମର ଲାଗି କରୁଛନ୍, ଆମେ ଯଦି ଫାଇଦା ନେଇ ନେମା ବେଲେ ଆମେ ପଛେ ପଡ଼ିଯିମା।
2: ଯେ ଦାଦା ଜାଣେ ବି ହଉ, ଗୀତ ଗୁଟେ
1: ହଏ ଶୁନୁ ବାବୁ ଲଗତ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ଆରମ୍ଭରେ ମହମ୍ମଦ ଅଜିଜଙ୍କ କଣ୍ଠରେ ମଳୟ ମିଶ୍ରଙ୍କ ରଚନା।

ଶୁଣିଲେ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 58।

ରାଜର୍ଷି ଜନକ ସମସ୍ତ ଗୁରୁଜନ ଏବଂ ମନ୍ତ୍ରୀମାନଙ୍କୁ ସଙ୍ଗରେ ଧରି ସ୍ୱାଗତ ସମ୍ଭାଷଣ ସକାଶେ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ନିକଟକୁ ଗଲେ। ବିଶ୍ୱାମିତ୍ରଙ୍କ ସହ ଶ୍ୟାମ ଗୌର ବେନିଭାଇଙ୍କୁ ଦେଖି ସେମାନଙ୍କ ପରିଚୟ ଜାଣିବାର ଜିଜ୍ଞାସା ପ୍ରକାଶ କଲେ ରାଜର୍ଷି ଜନକ। ଜାଗରକ୍ଷା ସକାଶେ ଅସୁର ନିଧନ, ସତୀ ଅହଲ୍ୟାଙ୍କ ମୁକ୍ତି ସବିସ୍ତାରେ ବଖାଣିବା ସହ ଅଯୋଧ୍ୟା ନୃପତି ଦଶରଥଙ୍କ ଦୁଇ ପୁତ୍ର ଶ୍ରୀରାମ ଏବଂ ଲକ୍ଷ୍ମଣ ବୋଲି ଉତ୍ତରିଲେ ବିଶ୍ୱାମିତ୍ର। ଏକ ସୁନ୍ଦର ନବରରେ ତିନିଜଣଙ୍କ ରହିବାର ସମସ୍ତ ବ୍ୟବସ୍ଥା କରି ବାହୁଡ଼ିଲେ ମିଥିଳା ନରେଶ ରାଜ।

ଶୁଣିଲେ ତୁଳସୀ ରାମାୟଣର 58ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ହରିହରନ।

ହରିହରଙ୍କ କଣ୍ଠରେ ଶୁଣିଲେ ହିନ୍ଦୀ ଭକ୍ତିଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ। କଣ୍ଠ ଅରବିନ୍ଦ, ଶ୍ୱେତା ଏବଂ ଗୌତମ। ଗୀତ ରଚନା ପଞ୍ଚାନନ ନାୟକ। ସଙ୍ଗୀତ ବିଦ୍ୟୁତ ରାୟ।

ପରବର୍ତ୍ତୀ କଥାଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ। ପାମେଲା ଜୈନଙ୍କ କଣ୍ଠରେ ସୁଜିତ ପରିଜାଙ୍କ ରଚନା, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ କଥାଚିତ୍ର ବଧୁ ନୁହେଁ ମୁଁ ବନ୍ଧୁ। ଶ୍ରୀଚରଣ ଏବଂ ଅରୁପା ଦାସଙ୍କ କଣ୍ଠରେ ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

ଶୁଣିଲି କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ, ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ କଥାଚିତ୍ର ଚାନ୍ଦନା ତମେ ତାରା। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ପ୍ରେମାନନ୍ଦ।

ପରବର୍ତ୍ତୀ କଥାଚିତ୍ର ଶିବ ପ୍ରଦୀପ, କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ, ସଙ୍ଗୀତ ପ୍ରେମାନନ୍ଦ।

ପରବର୍ତ୍ତୀ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ, ଜାଭେଦ ଅଲିଙ୍କ କଣ୍ଠରେ, ମୋହିତ ଚକ୍ରବର୍ତ୍ତୀଙ୍କ ରଚନା, ସଙ୍ଗୀତ ବୈଦ୍ୟନାଥ ଦାସ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର କ୍ରିମିନାଲ, କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପାମେଲା ଜୈନ। ନିଜାମଙ୍କ ରଚନା, ସଙ୍ଗୀତ ଦୀପକ କୁମାର।

ପରବର୍ତ୍ତୀ କଥାଚିତ୍ର ଶାଶୁଘର ଚାଲିଯିବେ। କଣ୍ଠଦାନ କରିଛନ୍ତି ଘନଶ୍ୟାମ ପଣ୍ଡା ଓ ସାଥୀ। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ।

ପରବର୍ତ୍ତୀ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ। କଣ୍ଠ ଗୌତମ ଗିରି, ପଞ୍ଚାନନ ନାୟକଙ୍କ ରଚନା, ସଙ୍ଗୀତ ବିଦ୍ୟୁତ ରାୟ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ସେହେନାଇ ବାଦନ ରାଗ ମଲ୍ହାର କା ଏକ ପ୍ରକାର, ପରିବେଷଣ କରିଛନ୍ତି ଉସ୍ତାଦ ବିସ୍ମିଲ୍ଲା ଖାଁ।

0: ఆకాశవాణి హైదరాబాద్ కేంద్రం.
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ. ଆକାଶବାଣୀ ବଲାଙ୍ଗୀର, ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ. ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା. ଆଜିର ଭାବନା 6:30ରେ, 6:35ରେ ଶ୍ରୀମଦ୍ ଭାଗବତ, 7:40ରେ ଭକ୍ତି ରସାତ୍ମକ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, 8:30ରେ ହିନ୍ଦୀ କଥାଚିତ୍ର ଗୀତ, ଓଡ଼ିଆ କଥାଚିତ୍ର ଗୀତ 8:45ରେ, 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର, ସମୟ 11:46, ଏଇଠି ଶେଷ କରୁଛୁ ଆଜିର ଅଧିବେଶନ. ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53ରେ. ଆଜି ପାଇଁ ବିଦାୟ ଦିଅନ୍ତୁ. ଜୟ ହିନ୍ଦ୍।